ଆକାଶବାଣୀ ପୁରୀ ଆଜି ସୋମବାର 1948 ଅକ୍ଟୋବର ଜ୍ୟେଷ୍ଠ ମାସ 25 ଦିନ ଇଂରାଜୀ 2024 ମସିହା ଜୁନ୍ ମାସ 15 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:56:40 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ଜୟ ଜୟ ନୀଳକଣ୍ଠ ପ୍ରଭୁ ଆଶୁତୋଷ, ଜାଣେ ନାହିଁ କେଉଁ ଭାବେ କରିବି ମୁଁ ତୋଷ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ କରୁଣାକର ସେଠୀ, ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ।

ସକାଳ ତୀର୍ଥ ତୁମରି ଚରଣେ କେଉଁଠିକି ଯିବି କାହିଁ, ବାଇଶି ପାଛେ ଜୀବନ ମୋ ଯାଉ ଜଗନ୍ନାଥ ନାମ ଗାଇ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଗୀତ ରଚନା କରିଛନ୍ତି ସନ୍ଧ୍ୟାରାଣୀ ମିତ୍ର।

ମରି ଦିଅ ମାଗୋ ମୋ ଶୂନ୍ୟ ଅଞ୍ଜଳି, କରୁଣା ଆଶିଷ ଢାଳି, ହରି ନିଅ ଯେତେ ହୃଦୟ ଯାତନା, ସ୍ନେହ ମମତା ବଳି। ଶିଳ୍ପୀ ମିତାଲି ଚେନାରା ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ଚେନା।

ଦେଖ ମୋର ତ ବୈକୁଣ୍ଠ ଲୀଳାରେ, ଦେଖ ମୋର ତ ବୈକୁଣ୍ଠ ଲୀଳା, ବୌଦ୍ଧ ଅବତାରେ ଜଗତ କରୁତା, ବସି କରୁଛନ୍ତି ଖେଳା। କ୍ଷୀରଚନ୍ଦ୍ର ପୋତାଳଙ୍କ ଗୀତ ରଚନାରୁ, କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ପ୍ରୀତିନନ୍ଦା ରାଉତରାୟ।

0: ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା।
1: କେନ୍ଦ୍ରରୁ ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।

0: ଆଶ୍ୱସନ୍ତ୍ୟ। ପଥିକ ବନିତା କିଏ? ବିଦେଶରେ ଥିବା ସ୍ୱାମୀମାନଙ୍କର ସ୍ତ୍ରୀମାନେ। ସେମାନେ ଚାହାନ୍ତି ରଜରେ ଫେରି ଆସନ୍ତୁ ସେମାନଙ୍କର ମନର ମଣିଷ। ତେଣୁ ରଜ ମନ ସହ ମନ ମିଳାଏ, ସମ୍ପର୍କ ବଢ଼ାଏ, ପୃଥିବୀ ପୃଷ୍ଠରେ ବର୍ଷା ଋତୁକୁ ପରିଚିତି ଦିଏ, ଯେମିତି ତ୍ରେତା ଯୁଗରେ ବର୍ଷାର ପରିଚୟ ସୃଷ୍ଟି କରିଥିଲେ ଋଷ୍ୟଶୃଙ୍ଗ, ବିଭାଣ୍ଡକ ମୁନିଙ୍କ ପୁତ୍ର। ଦୈବୀ କୃପାରୁ ଋଷ୍ୟଶୃଙ୍ଗ ଜାଣିଥିଲେ ଇନ୍ଦ୍ରମନ୍ତ୍ର, ଇନ୍ଦ୍ରମନ୍ତ୍ର ତାଙ୍କ ଦ୍ୱାରା ସିଦ୍ଧ ହୋଇଥିବାରୁ ଋଷ୍ୟଶୃଙ୍ଗଙ୍କ ଆଦେଶ କ୍ରମେ ଇନ୍ଦ୍ର ବୃଷ୍ଟି କରୁଥିଲେ। ସେତେବେଳେ ଅଙ୍ଗଦେଶର ରାଜା ଥିଲେ ଲୋମପାଦ, ଅଯୋଧ୍ୟାର ରାଜା ଦଶରଥଙ୍କର ଘନିଷ୍ଠ ବନ୍ଧୁ। ବ୍ରହ୍ମଶାପ ଯୋଗୁଁ ଲୋମପାଦଙ୍କ ରାଜ୍ୟରେ ଅନାବୃଷ୍ଟି ଦେଖାଗଲା। ଅନେକ ବର୍ଷ ଧରି ଅନାବୃଷ୍ଟି ହେବାରୁ ଦୁର୍ଭିକ୍ଷ ପଡ଼ିଲା। ରାଜା ପଚାରିଲେ ଇଏ ଦୁର୍ବିପାକରୁ ମୁକୁଳିବାର ଉପାୟ? ଜଣେ ବିଜ୍ଞ ମନ୍ତ୍ରୀ ପରାମର୍ଶ ଦେଲେ, ଋଷ୍ୟଶୃଙ୍ଗଙ୍କୁ ଆଣିପାରିଲେ ରାଜ୍ୟରେ ବର୍ଷା ହେବ। କିନ୍ତୁ ଋଷ୍ୟଶୃଙ୍ଗଙ୍କୁ କିଏ ଆଣିପାରିବେ? ରାଜା ସମଗ୍ର ରାଜ୍ୟରେ ଡେଙ୍ଗୁରା ପିଟି ଘୋଷଣା କଲେ, ଯିଏ ଋଷ୍ୟଶୃଙ୍ଗଙ୍କୁ ଆଣିବେ ସେ ପଞ୍ଚରତ୍ନ ଭରା ଚାଙ୍ଗୁଡ଼ି ପ୍ରାପ୍ତ ହେବେ। ବିଚିତ୍ର ରାମାୟଣରେ ବିଶ୍ୱନାଥ ଖୁଣ୍ଟିଆ ଗାଇଛନ୍ତି, ଋଷ୍ୟଶୃଙ୍ଗ ମୁନି ଅଟେ ବିଭାଣ୍ଡକ ଶିଷ୍ୟ, କୌଶିକୀ ନଦୀ ତୀରେ କରିଥାଇ ବାସ, ସେ ମୁନି ଅଇଳେରେ ହୋଇବ ଜଳବୃଷ୍ଟି, ଯେ ଆଣିବ ନେବ ସେଉ ରତ୍ନ ଚାଙ୍ଗୁଡ଼ାଟି, ଏହା ଶୁଣି ଜରତା ନାମକ ନଟ ନାରୀ, ବିଧାତା ଉପାୟ ସେ ଯେ ଅଛି ଅବତରୀ, ସେ ଆସିଣ ପଞ୍ଚରତ୍ନ ଚାଙ୍ଗୁଡ଼ି ଧରିଲା, ମୁହିଁ ଋଷ୍ୟଶୃଙ୍ଗ ଆଣି ଦେବଇଁ ବୋଇଲା। ବିଧାତାଙ୍କ ଇଙ୍ଗିତରେ ଜନ୍ମ ହୋଇଥିବା ପରମା ସୁନ୍ଦରୀ ଜରତା ଏକଥା ଶୁଣିଲା, ମୁଁ ଋଷ୍ୟଶୃଙ୍ଗ ମୁନିଙ୍କୁ ଆଣି ଆପଣଙ୍କୁ ଭେଟିଦେବି, ଏବଂ ଏତିକି କହି ପଞ୍ଚରତ୍ନ ଭରା ଚାଙ୍ଗୁଡ଼ିକୁ ସାଧୁଙ୍କ ହାତରୁ ସେ ଛଡ଼ାଇ ନେଲା। ରାଜା ଭାରି ଖୁସି ହେଲେ, ପାଦରେ ଚାଲିକି ଗଲେ କଷ୍ଟ ହେବ ବୋଲି ଜରତା ପାଇଁ ଦୁଇଟା ନାଁ ବି ଗଢ଼ିଦେଲେ। ଋଷ୍ୟଶୃଙ୍ଗ ଜନ୍ମ ହେବା ପରଠାରୁ ନାରୀ ବା ନବଯୌବନ ପ୍ରାପ୍ତା କାମିନୀଙ୍କୁ ଦେଖିନଥିଲେ, ଏଣୁ ସେ ଜରତାଙ୍କ ପ୍ରେମପୂର୍ଣ୍ଣ ଭାଷାରେ ରାଜି ହୋଇ ଅଙ୍ଗଦେଶର ରାଜଧାନୀ ଚମ୍ପାବତୀ ନଗରକୁ ଆସିଲେ। ଅଙ୍ଗଦେଶରେ ବର୍ଷା ହେଲା, ଅନାବୃଷ୍ଟି ଦୂର ହେଲା, ଏଣୁ ରଜ ପର୍ବରେ ତିନି ଦିନ ଧରି ବହୁ ସ୍ଥାନରେ ଋଷ୍ୟଶୃଙ୍ଗଙ୍କର ଆବାହନ କରାଯାଏ, ମେଢ଼ ହୁଏ, ମେଳା ବସେ। ଏକ କୃଷିଭିତ୍ତିକ ସଭ୍ୟତାକୁ ଆହୁରି ଆଗକୁ ନେବା ପାଇଁ ରଜ ପର୍ବ ଏକ ମହୋତ୍ସବ। ସେ ମହୋତ୍ସବ ଆମକୁ ଅନ୍ନ ଦେବ, ଆହାର ଦେବ, ଆନନ୍ଦ ଦେବ, ଏଥିରେ ତେଳେମାତ୍ର ସନ୍ଦେହ ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଅନୁଜିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣ କାନ୍ତି ରାଉତ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 107ତମ ଭାଗ। ଏଥିରେ କଣ୍ଠଦାନ କରିଛନ୍ତି ଭୂପିନ୍ଦର ସିଂ ଏବଂ ମିତାଲି ସିଂ।
3: ଏପିସୋଡ 107 107।

ଚଳିତ ଅଧିବେଶନରେ ଆଜି ସକାଳ 7:25 ପ୍ରଚାର କରିବୁ କ୍ଷେତ୍ର ମହିମା। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ପୁରୁଷୋତ୍ତମ ମାସ ମହାତ୍ମ୍ୟ। ଆଜିର ଆଲୋଚକ ଅଛନ୍ତି ପ୍ରମୋଦ କୁମାର ନାୟକ। କାର୍ଯ୍ୟକ୍ରମ ସୁପ୍ରଭାତ ପରି ଶୁଣିପାରିବେ 7:55। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 8:30।

ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ରାଜ୍ୟସ୍ତରୀୟ ପ୍ରସାରଣରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଶକ୍ତ ଭାରତ ଶୁଣିପାରିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଦିନ 9ଟାରେ। ଦିନ 9ଟା ବାଜି 30 ମିନିଟ୍ରେ କାର୍ଯ୍ୟକ୍ରମ ହିଲ୍ଲୋଡ଼।

ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଆଉ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ପ୍ରଚାର କରିବୁ ଦିନ 10:00। ଏହି ଥିଲା ଆମର ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ବନସ୍ତିରା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12 ରୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗର ଠୁ ନେଇ ଏସ୍ପ୍ଲାନେଟ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ବର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in/ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:05 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି

0: କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମସିହା ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ମସିହା ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍ମୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱରଠାରେ ପହଞ୍ଚିଛି। ଏହି ତୀର୍ଥଯାତ୍ରୀମାନେ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ମନ୍ଦିର ଦର୍ଶନ ପାଇଁ ବାହାରିବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଣ୍ଡା ଗାଁଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା, ସେମାନଙ୍କର ଅଭିଯୋଗ ଓ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିକାଶର ଧାରା, ଓଡ଼ିଶା ସାରା ସ୍ଲୋଗାନ ସହ ଗତକାଲି ଉଦ୍ଯାପନୀ ଦିବସରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରଗଡ଼ର ବରପାଲିଠାରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ସକାଳ 8:46 ପରେ ନଟରାଜ ଶିବଙ୍କର ସଂସ୍ଥାପନ ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ପତରପେଣ୍ଡି, ବୁଧବାର ଦିନ ଭୈରବ ପରିକ୍ରମା, ଗୁରୁବାର ବରାନୁଗମନ ଏବଂ ଶୁକ୍ରବାର ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିସାରିଥିବା ବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନାରାଣୀ ବେହେରା।
2: ସୋରିଆସିସ୍ ଏକ ଚର୍ମ ରୋଗ ଯାହା ସଂକ୍ରାମକ ନୁହେଁ। ଏହା ଏପରି ଏକ ରୋଗ ଯେଉଁଟାକି ବାରମ୍ବାର ହୁଏ, ଛାଡ଼େ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇଥାଏ। ଆମ ଶରୀରର ଚର୍ମ କୋଷିକା ବା ସେଲ୍ସ ଭିତରୁ ବାହାରକୁ ଆସିଥାଏ। ଆମ ଶରୀରର ନର୍ମାଲ ସେଲ୍ ଟର୍ଣ୍ଣ ଓଭର ଟାଇମ୍ 28 ଦିନ। ସୋରିଆସିସ୍ ରୋଗରେ ଏହା କମି 10-15 ଦିନ ହୋଇଯାଏ। ଏହା ଏକ ରୋଗ ଯାହା ଉଭୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଯାଏ। ଏହା ଏକ ଅଟୋଇମ୍ୟୁନ୍ ରୋଗ ଯେଉଁଥିରେ କି ନିଜ ଶରୀରର ରୋଗ ପ୍ରତିରୋଧକାରୀ କୋଷିକା ବା ସେଲ୍ ସବୁ ନିଜ ବିରୁଦ୍ଧରେ କାର୍ଯ୍ୟ କରେ। କେତେକାଂଶରେ ଏହା ବଂଶଗତ, ଯେଉଁଥିରେ ବି ଅଳ୍ପ ବୟସରେ ଏହି ରୋଗ ଆରମ୍ଭ ହୋଇଥାଏ। ଟନ୍ସିଲ୍ ସଂକ୍ରମଣ, କେତେକ ଯନ୍ତ୍ରଣା ନିବାରକ ଔଷଧ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ଆଣ୍ଟିଫଙ୍ଗାଲ ଔଷଧ ଏହି ରୋଗକୁ ବଢ଼ାଇ ଦେଇପାରେ। ସିଗାରେଟ୍, ମଦ୍ୟ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଅତ୍ୟାଧୁନିକ ଜୀବନଶୈଳୀ, ଥଣ୍ଡା ଏହି ରୋଗକୁ ବଢ଼ାଇ ଦେଇପାରେ। ଏହି ରୋଗ ବହୁତ ପ୍ରକାର ରହିଛି। ଦେହରେ ନାଲି ନାଲି ହୋଇ ଫଳିଯାଏ, ସେଥିରୁ ଧଳା ରଙ୍ଗର ଚୋପା ଛାଡ଼େ, କୁଣ୍ଡେଇ ହୁଏ ଏବଂ ପୋଡ଼ାଜଳା କରେ। ଏହା ମୁଖ୍ୟତଃ ମୁଣ୍ଡ, କହୁଣୀ, ଆଣ୍ଠୁ ଓ ପିଠିରେ ହୁଏ। ଏହାକୁ କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ କୁହାଯାଏ। ବେଳେବେଳେ ଏହା କେବଳ ହାତ ଓ ପାଦରେ ହୋଇଥାଏ, ଯାହାକୁ ପାମ ପ୍ଲାଣ୍ଟର ସୋରିଆସିସ୍ କୁହାଯାଏ। ପୂଜ ଫୋଟକା କେବଳ ହାତ ପାଦରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ଏହାକୁ ପୁସ୍ଚୁଲା ସୋରିଆସିସ୍ ବୋଲି କୁହାଯାଏ। ଏହି ସୋରିଆସିସ୍ରେ ରୋଗୀର ଅବସ୍ଥା ବଡ଼ ଜଟିଳ।

0: ନ ବଢ଼ିବା ପାଇଁ ମଦ୍ୟପାନ ସିଗାରେଟ୍ ପିଇବାରୁ ନିବୃତ ହେବା ଉଚିତ। ମାନସିକ ଶାରୀରିକ ଦୁଶ୍ଚିନ୍ତା ଛାଡ଼ିବା ଉଚିତ। ପ୍ରତିଦିନ ଖରାରେ କିଛି ସମୟ ଚାଲିବା ବହୁତ ଲାଭଦାୟକ। ବଡ଼ ମାଛ, ଚର୍ବିଯୁକ୍ତ ମାଛ, ମାଛ ତେଲ ଯେଉଁଥିରେ କି ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଥାଏ ତାହା ସବୁ ଖାଇବା ଉଚିତ। ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର। ଚର୍ମକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ, ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର, ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର, ସାଲିସିଲିକ୍ ବା ଷ୍ଟିରଏଡ୍ ସାମ୍ପୋରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସଟ୍ ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସଟ୍, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ୍ ନେଲେ ଏହି ରୋଗରୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନାରାଣୀ ବେହେରା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ UG ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ଼। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଆନ୍ଠାରେ ଆରମ୍ଭ ହେଉଛି। ଏହି 3-ଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ 3-ଦଶ ଥର G7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ G7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା, ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ 2-ଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ। ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ଏପ୍ରିଲ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ 8:05 ସମୟରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ 8:00 ଛାଡ଼ିବ। ଏହି ବିମାନ ଲକ୍ଷ୍ନୌ ଯିବ। ଜେୱାର୍ ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ମହିଳା ଏବଂ 172 ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର୍ ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1100 କିଲୋମିଟରରେ ପହଞ୍ଚିପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚିପାରିଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 1 2334 4448 ଏବଂ 2371716 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ସମସ୍ତ ୱିକେଟ୍ ହରାଇ 106 କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ହରେ 170 ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା 44 ବଲ୍ରେ 68 ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ହରାଇ 138 ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ବିନିମୟରେ 141

0: ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ର ଦୁଇଟି ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7ଟାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11ଟାରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥାମ୍ପଟନ୍ର ହମ୍ସ୍ପେୟାର ବାଓଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାଓ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରୀ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସକାଳ 7:30 ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ପେନ୍ ଏବଂ କାବୋଡ଼ବା ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ, ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ।

0: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରୀତିନୀତିରେ ବାର ମାସରେ ଅନେକ ପର୍ବପର୍ବାଣି ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ବର୍ଷର କିଛି ଅଂଶ ଯଦି ମଳ ମାସ ପଡ଼ିଥାଏ ତେବେ ସେ ସମୟରେ ଏଥିରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ। ମଳ ମାସକୁ ପୁରୁଷୋତ୍ତମ ମାସ କୁହାଯାଏ। ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରମୋଦ କୁମାର ନାୟକ। ଆଜ୍ଞା ନମସ୍କାର।
1: ଜୟ ଜଗନ୍ନାଥ।
0: ଆପଣଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ଆପଣ ଆଜିର କାର୍ଯ୍ୟକ୍ରମରେ ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସମ୍ପର୍କରେ ଟିକେ ବର୍ଣ୍ଣନା କରନ୍ତୁ।
1: ଜୟ ଜଗନ୍ନାଥ। ଇଏ ସଂସାର ଭିତରେ କାଳଚକ୍ରର ଗତିରେ ପ୍ରତ୍ୟେକ ସନାତନ ସଂସ୍କୃତିର ଲୋକ ତାକୁ ଦୁଇଟି ଭାଗରେ ଆମେମାନେ ବିଚାର କରୁ। ଗୋଟିଏ ହେଉଛି ସୌରମାନ ଆଉ ଗୋଟିଏ ହେଉଛି ଚନ୍ଦ୍ରମାନ। ଚନ୍ଦ୍ରମାନ ଆଉ ସୌରମାନର ଗତିବିଧି ଉପରେ ବା ଯେଉଁ ପରିମାପ ରହିଛି, ପ୍ରତ୍ୟେକ ସୌରମାନ ଅପେକ୍ଷା ଚନ୍ଦ୍ରମାନ କିଛି କମ୍ ଥାଏ। ତେଣୁ ସେଇ ଯେଉଁ ବଳକା ଦିନଗୁଡ଼ିକ ରହିଯାଏ ପ୍ରତି ତିନି ବର୍ଷରେ ଗୋଟିଏ ଅଧିମାସ ରୂପରେ ତାହା ଆମମାନଙ୍କ ପାଖରେ ଉପସ୍ଥିତ ହୁଅନ୍ତି। ଏଇ ଅଧିମାସକୁ ଆମେ ମଳମାସ ବା ପୁରୁଷୋତ୍ତମ ମାସ ବୋଲି କହିଥାଉ। ଏ ମଳମାସ ବାର ମାସରୁ ବହିର୍ଭୂତ ହୋଇଥାଏ। ଏହାକୁ ସନ୍ଧି ମାସ ମଧ୍ୟ କୁହାଯାଏ। ଏହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଯେମିତି ଏ ମାସ ମଳମାସ ତା

ନିଜ ଗୁଣରେ ନିଜେ ମହିମା ମଣ୍ଡିତ ହୋଇଥାଏ। ତା କାରଣ ଏଇଆ, ପ୍ରତ୍ୟେକ ମାସରୁ ସଂଗୃହିତ ସମୟକୁ ନେଇ ଏ ମାସଟି ତିଆରି ହୋଇଥାଏ। ଆଉ କୁହାଯାଏ ଏଇ ମଳମାସ ହେଉଛି ସାଧନାର ଏକ ବିଶିଷ୍ଟ ସ୍ୱରୂପ। ଏଇ ମଳମାସରେ ପ୍ରତ୍ୟେକ ସମୟରେ ଭଗବାନ ଏ ସଂସାରକୁ ଅବତରଣ କରିଥାନ୍ତି। ସେଦିନ ଯେମିତି ନୃସିଂହ ଭଗବାନ ଏମିତି ପୁରୁଷୋତ୍ତମ ମାସ ବା ମଳମାସରେ ଧରାବତରଣ କରିଥିଲେ, ତାର କାରଣ ହିରଣ୍ୟକଶିପୁ ବର ମାଗିଥିଲା ଯେ 12 ମାସ ଭିତରେ ମୁଁ ମୃତ୍ୟୁବରଣ କରିପାରିବି ନାହିଁ। ସେ କଥାକୁ ରକ୍ଷା କରିବା ପାଇଁ ଭଗବାନ ମଳମାସରେ ଯେତେବେଳେ ପ୍ରଗଟ ହେଲେ ଓ କହିଥିଲେ ହିରଣ୍ୟକଶିପୁ, ଏହା 12 ମାସ ଭିତରେ ନାହିଁ, ଏହା ହେଉଛି ମଳମାସ। ଓ ମଳମାସରେ ସବୁଠୁ ବଡ଼ କଥା ହେଲା ଯେ ଏଠି ସମସ୍ତ ମଳ, ଯେଉଁ ମନର ମଇଳା ରହିଛି, ତାକୁ ପରିତ୍ୟାଗ କରିବା ପାଇଁ ଆମେମାନେ ସାଧନା କରିଥାଉ। ଓ ଏଇ ସନ୍ଧି ସମୟକୁ ବିଶେଷ ଭାବରେ ଏକ ପୁରୁଷୋତ୍ତମ ମାସ ବୋଲି କୁହାଯାଏ। ଏଇଥିପାଇଁ ମହାପ୍ରଭୁ ଜଗନ୍ନାଥ ଆମ ସଂସାର ଭିତରେ, ଆମେ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ବଞ୍ଚୁ, ପ୍ରତ୍ୟେକ ଓଡ଼ିଆ ଜଗନ୍ନାଥଙ୍କ ଉପରେ ଆଶା ଆଉ ଆସ୍ଥା ପ୍ରକଟ କରେ। ଜଗନ୍ନାଥଙ୍କର 12 ମାସରେ 12ଟି ନାଁ ରହିଛି। ବୈଶାଖ ମାସରେ କୁବେର, ଜ୍ୟେଷ୍ଠରେ ତ୍ରିବିକ୍ରମ, ଆଷାଢ଼ରେ ବାମନ, ଶ୍ରାବଣରେ ଶ୍ରୀଧର, ଭାଦ୍ରବରେ ହୃଷିକେଶ, ଆଶ୍ୱିନ୍ୟରେ ପଦ୍ମନାଭ, କାର୍ତ୍ତିକରେ ଦାମୋଦର, ମାର୍ଗଶିରରେ କେଶବ, ପୌଷରେ ନାରାୟଣ, ମାଘରେ ମାଧବ, ଫଗୁଣରେ ଗୋବିନ୍ଦ, ଚୈତ୍ରରେ ବିଷ୍ଣୁ। ଓ ଏଇ ମଳମାସରେ ଜଗନ୍ନାଥଙ୍କର ନାଁ ପୁରୁଷୋତ୍ତମ ଭାବରେ ଅଭିହିତ ହୁଏ। ଏଇ ପୁରୁଷୋତ୍ତମ ମାସ, ପୁରୁଷୋତ୍ତମ କ୍ଷେତ୍ର ଓ କ୍ଷେତ୍ରାଧିପ ହେଉଛନ୍ତି ସ୍ୱୟଂ ପୁରୁଷୋତ୍ତମ। ଏଠି ରାଜା ପୁରୁଷୋତ୍ତମ, କ୍ଷେତ୍ର ପୁରୁଷୋତ୍ତମ ଓ ସମୟର ପ୍ରବାହମାନ ମଧ୍ୟ ପୁରୁଷୋତ୍ତମ ନାମରେ ଅଭିହିତ ହୁଏ। ଏଇଥିପାଇଁ ଏ ମାସ ନିଜେ ସ୍ୱକୀୟ ଗୁଣ ଓ ମହିମାକୁ ନେଇ ମହିମା ମଣ୍ଡିତ ହୋଇଥାଏ।

0: ତେବେ ଆପଣ କହିଲେ ପୁରୁଷୋତ୍ତମ କ୍ଷେତ୍ର ଏବଂ ପୁରୁଷୋତ୍ତମ ମାସ, ଏହି ପୁରୁଷୋତ୍ତମ ମାସରେ ବିଶେଷ କରି ଶ୍ରୀମନ୍ଦିରରେ ଏବଂ ଶ୍ରୀକ୍ଷେତ୍ରରେ କ'ଣ ସବୁ ବିଧିବିଧାନ ହୋଇଥାଏ, କିଛି କୌଣସି ପୂଜା ନୀତିରେ କୌଣସି ସ୍ୱତନ୍ତ୍ରତା ରହିଥାଏ?
1: ପୁରୁଷୋତ୍ତମ ମାସରେ ଏଇଠି ଯେହେତୁ ଏ ଅଧିପତି ନକ୍ଷତ୍ର ନଥାନ୍ତି, ଏଇ ପୁରୁଷୋତ୍ତମ ମାସରେ କେବଳ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥାଏ। ଆମ ମନ୍ଦିର ଭିତରେ ଶ୍ରୀମନ୍ଦିର ପରମ୍ପରାରେ ମହାପ୍ରଭୁ ଜଗନ୍ନାଥଙ୍କର ନୀତିକାନ୍ତିରେ ବିଶେଷ ମହତ୍ତ୍ୱ ରହିଛି। ପୁରୁଷୋତ୍ତମ ମାସରେ ପ୍ରଭୁ ନିଜେ ଏକ ସୁନ୍ଦର ବ୍ୟବସ୍ଥାରେ, ଯେମିତି ପ୍ରତିଦିନ ତ କାର୍ଯ୍ୟ ଚାଲିଛି, ପ୍ରଭୁଙ୍କର ଚାଲିଛି, କିନ୍ତୁ ଏ ପୁରୁଷୋତ୍ତମ ମାସ ଆସିଲେ ଭକ୍ତମାନଙ୍କ ଭିତରେ ଗୋଟିଏ ନୂତନ ଆଶା ସଞ୍ଚାର ହୁଏ। ଏଇ ପୁରୁଷୋତ୍ତମ ମାସରେ ମହାପ୍ରଭୁ ଜଗନ୍ନାଥ ତାଙ୍କର ନିଜର ଯେଉଁ ସାଧନ ସିଦ୍ଧି ରହିଛି ତାହା ପାଇଁ ପ୍ରସ୍ତୁତ ହୁଅନ୍ତି। ଯଦିଓ ଏବେ ଏଇ ପୁରୁଷୋତ୍ତମ ମାସରେ ଶ୍ରାବଣ ମାସରେ ଏ ପଡ଼ିଛି, ଏହା ବିଭିନ୍ନ ସମୟରେ କେତେବେଳେ ଦୋ ଆଷାଢ଼ୀ, କେତେବେଳେ ଦୋ ଶ୍ରାବଣ, ଏମିତି ଦୁଇ ଦୁଇଟି ମାସ ଅତିବିତ ହୁଏ, ତା ଭିତରେ ମଳମାସ ଅତିକ୍ରାନ୍ତ ହୁଅନ୍ତି। ଏଇ ମଳମାସରେ ଜଗନ୍ନାଥ ମହାପ୍ରଭୁଙ୍କର ବିଶେଷ ନୀତିକାନ୍ତି ରହିଥାଏ। ଇଏ ନୀତିକାନ୍ତି ଜଗନ୍ନାଥ ମନ୍ଦିରର ଯେଉଁ ସେବାୟତମାନେ ରହିଛନ୍ତି ତାହା ସୁଚାରୁ ରୂପରେ ମଧ୍ୟ ସମ୍ପାଦିତ କରିଥାନ୍ତି। ଆଉ ଗୋଟିଏ ସୁନ୍ଦର କଥା ଅଛି, କିମ୍ବଦନ୍ତୀ କୁହେ ବା ପୁରାଣ ପୃଷ୍ଠାରେ ଏମିତି କଥାଟି ଅଛି, ଯେତେବେଳେ ସମସ୍ତ ମାସକୁ ସମସ୍ତ ଦେବତାମାନେ ଅଧିକୃତ ଦେବତା ଗ୍ରହଣ କରିଗଲେ, ମଳମାସ ଭଗବାନଙ୍କ ପାଖରେ ସେଦିନ ଗୋଟିଏ ଗୁହାରୀ ଜଣେଇଲା, ଠାକୁରେ ମୋର କ'ଣ ଅଧିପତି ଦେବତା କେହି ରହିବେ ନାହିଁ। ଭଗବାନ ହସିଲେ, କହିଲା, ରେ ତୁମେ କାହିଁ ବ୍ୟସ୍ତ ହେଉଛ, ମୁଁ ତୁମ ପାଇଁ ତୁମର ଅଧିକୃତ ଦେବତା ଭାବରେ ନିଜକୁ ସ୍ୱୀକାର କରୁଛି। ଓ ଏଇ ମଳ ମାସରେ ନାରାୟଣ ମଳ ନାରାୟଣ ରୂପରେ ବା ଆପଣ ପୁରୁଷୋତ୍ତମ ରୂପରେ ମଧ୍ୟ ଏ ସଂସାରରେ ଶିକ୍ଷା

ମାଟିରେ ପୂଜିତ ହୁଅନ୍ତି। ଆମ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଭିତରେ ମା ବଟମଙ୍ଗଳାଙ୍କ ଆଗ ସାମ୍ନାରେ ଶ୍ରୀ ବରାହ ପୁରୁଷୋତ୍ତମଙ୍କର ମନ୍ଦିର ରହିଛି। କେବଳ ମଳ ମାସରେ ହିଁ ଶ୍ରୀ ବରାହ ଓ ପୁରୁଷୋତ୍ତମ ଠାକୁର ଏହି ମନ୍ଦିରରେ ପୂଜା ପାଇଥାନ୍ତି। ମଳ ମାସର କେବଳ ଦ୍ୱାଦଶୀ ତିଥିରେ ଏହି ମନ୍ଦିରରେ ଅମାଲୁ ଓ କ୍ଷୀରି ଭୋଗ ହୁଏ, ବାକି ଅନ୍ୟ ଦିନଗୁଡ଼ିକ କେବଳ ଫଳ ଭୋଗ ହୋଇଥାଏ। ତେବେ ସବୁଠୁ ବଡ଼ କଥା ହେଲା, ଏଇ ମଳ ମାସ ବା ପୁରୁଷୋତ୍ତମ ମାସକୁ ଏକ ସନ୍ଧିକ୍ଷଣ ବା ଦ୍ୱନ୍ଦ୍ୱାତୀତ ଅବସ୍ଥା ବୋଲି କୁହାଯାଏ। କୌଣସି ଦ୍ୱନ୍ଦ୍ୱ ଏ ମାସରେ ରହେ ନାହିଁ। ଏଇ ଦ୍ୱନ୍ଦ୍ୱରୁ ଅତୀତ ହେଲେ ଆପଣଙ୍କ ଜୀବନରେ ଈଶ୍ୱର ପ୍ରାପ୍ତିର ମାର୍ଗ ପ୍ରଶସ୍ତି ହୁଏ, ଯେଉଁ କଥା ପ୍ରହ୍ଲାଦଙ୍କ ଜୀବନରେ ହେଇଥିଲା। ଦେଖିବେ ସେଇ ମଳ ମାସରେ ହିରଣ୍ୟକଶିପୁ ଭଳି ଏକ ରାକ୍ଷସ ମରିବାର ବାଟ ପ୍ରଶସ୍ତି ହେଇଥିଲା। ଅର୍ଥାତ୍ ଏଇ ମାସ ଆମ ଭିତରେ ଥିବା ଏଇ ଯେଉଁ ମୋହରୂପୀ ହିରଣ୍ୟକଶିପୁକୁ ମାରିବା ପାଇଁ ଏକ ପଥ ପ୍ରସ୍ତୁତି କରେ। ଅର୍ଥାତ୍ ଯେତେବେଳେ ଜୀବ ମଳ ମାସ ବା ପୁରୁଷୋତ୍ତମ ମାସ ବା ତାହାକୁ ଆମେମାନେ କହିପାରିବା ଏକ ଦ୍ୱନ୍ଦ୍ୱାତ୍ମିକ ସ୍ଥିତି ନିଜ ମାନସ ପଟଳରେ ବା ନିଜ ମାନସିକତାରେ ଗ୍ରହଣ କରେ, ସେତେବେଳେ ସିଏ ଭଲ ମନ୍ଦ ହସ କାନ୍ଦ ସୁଖ ଦୁଃଖର ଉର୍ଦ୍ଧକୁ ଉଠି ଇଏ ମୋହର କବଳରୁ ଖସିଯାଇ ମୋହକୁ ବିନାଶ କରି ମୋହମୁକ୍ତ ହୋଇ ଈଶ୍ୱରାଭିମୁଖୀ ହୁଏ। ଓ ସେ ଈଶ୍ୱରାଭିମୁଖୀ ହେଉଛି ପ୍ରତ୍ୟେକ ଜୀବଜୀବନର ଲକ୍ଷ୍ୟ ହୋଇଥାଏ। କାରଣ ଶାସ୍ତ୍ର କୁହନ୍ତି, ମାନବ ଜନ୍ମର ଏ ଲାଭ ଯଦି ଗୋବିନ୍ଦେ କରେ ଭାବ, ଗୋବିନ୍ଦେ ଯାର ଭାବ ନାହିଁ ମାନବ ଜନ୍ମ କାହିଁ ପାହିଁ। ଯେମିତି ସଂସାରରେ ଯେତେ ନଦ ନଦୀ ପ୍ରବାହେ ମିଳନ୍ତି ଜଳଧି, ଇଏ ସଂସାର ଭିତରେ ଯେତେ ନଦ ନଦୀ ଅଛନ୍ତି ଯେମିତି ଜଳଧିରେ ମିଶିଗଲା ପରେ ସୁନାମ ଗୁଣ ପାସରନ୍ତି ଲବଣ ଜଳେ ସେ ମିଶନ୍ତି, ସେମିତି ପ୍ରତ୍ୟେକ ମାସରୁ ବହି ଆସିଥିବା କିଛି ସମୟକୁ ନେଇ ଏଇ ଯେଉଁ ମଳ ମାସ ହୁଏ, ସିଏ ଏଇ ପୁରୁଷୋତ୍ତମ ମାସରେ ପୁରୁଷୋତ୍ତମ ତାର ରୂପ ନିଅନ୍ତି, ଇଏ ସ୍ୱତନ୍ତ୍ରତାକୁ ବହନ କରନ୍ତି, ସ୍ୱକୀୟ ମହିମାରେ ମହିମା ମଣ୍ଡିତ ମଧ୍ୟ ହୁଅନ୍ତି। ଆଉ ମଳ ମାସ ତା ସଂସାର ଭିତରେ ଏ ପ୍ରତ୍ୟେକ ଜୀବ ଅନ୍ତଃକରଣରେ ଏକ ସ୍ୱତନ୍ତ୍ର ପ୍ରେମ ଆଲିଙ୍ଗନର ଭାବ ପରିପ୍ରକାଶ

0: ଏହି ପୁରୁଷୋତ୍ତମ ମାସ ଏକ ସ୍ୱତନ୍ତ୍ର ବ୍ରତ ଆଚରଣ କରାଯାଇଥାଏ। ଏହି ମଳ ମାସରେ କୌଣସି ଶୁଭ କାର୍ଯ୍ୟ ହୋଇନଥାଏ। ଯେମିତି ପ୍ରତ୍ୟେକ ମାସରେ ଜଣେ ଅଧିପତି ଦେବତା ଥାନ୍ତି, ସେମିତି ମଳ ମାସର ଅଧିପତି ଦେବତା ହେଉଛନ୍ତି ସ୍ୱୟଂ ଜଗନ୍ନାଥ ପୁରୁଷୋତ୍ତମ। ଏହି ମଳ ମାସ ସମୟରେ ପୂଜା ପାଇଥାନ୍ତି ବରାହ ପୁରୁଷୋତ୍ତମ। ଏହି ବରାହ ପୁରୁଷୋତ୍ତମଙ୍କର ମନ୍ଦିର ହେଉଛି 11 ଫୁଟରୁ 12 ଫୁଟ ମଧ୍ୟରେ। ମନ୍ଦିର ଭିତରେ ଥାଏ 2 ମୂର୍ତ୍ତି, ଜଣେ ବରାହଙ୍କର ମୂର୍ତ୍ତି, ଆଉ ଗୋଟିଏ ସ୍ୱୟଂ ନାରାୟଣ ପୁରୁଷୋତ୍ତମଙ୍କର ମୂର୍ତ୍ତି। ନାରାୟଣ ପଦ୍ମାସନରେ ବସିଥିବା ବେଳେ ଧରିଥାନ୍ତି ନିଜର ଆୟୁଧ। ହେଲେ ବରାହ ସରସ୍ୱତୀଙ୍କୁ କହୁଣିରେ ଓ ଲକ୍ଷ୍ମୀଙ୍କୁ ହାତରେ ଧରି ଚାଲିବା ମୁଦ୍ରାରେ ରହିଥାନ୍ତି, ଯାହା ଗବେଷଣା ସାପେକ୍ଷ ଆଜି ପର୍ଯ୍ୟନ୍ତ ବରାହଙ୍କର ଏଭଳି ମୁଦ୍ରାର କୌଣସି ରହସ୍ୟ ଜଣା ପଡ଼ିନାହିଁ। ପୁରାଣ ପ୍ରସଙ୍ଗ ଅନୁସାରେ ଭଗବାନ ବିଷ୍ଣୁ 12 ଭିନ୍ନ ଭିନ୍ନ ମାସରେ 12 ଅଧିପତି ହୋଇଥାନ୍ତି, କିନ୍ତୁ ମଳ ମାସରେ 3 ମାସରେ ଏହି ଅଧିମାସକୁ ପୁରୁଷୋତ୍ତମ ମାସ ରୂପରେ ଆମେମାନେ ଏ ସଂସାରରେ ଜାଣୁ।
1: ତେବେ ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ରରେ ଅନେକ ସାଧୁ ସନ୍ଥ ବୈଷ୍ଣବମାନେ ବିଭିନ୍ନ ମଠ ମାନଙ୍କରେ ଏବଂ ଧାର୍ମିକ ସ୍ଥଳରେ ଥାଆନ୍ତି। ପୁରୁଷୋତ୍ତମ ମାସରେ ସେମାନେ ତାଙ୍କର ଦିନଚର୍ଯ୍ୟା କିଭଳି ଭାବରେ ପାଳନ କରନ୍ତି ଏବଂ ଶ୍ରୀମନ୍ଦିରକୁ ସେମାନେ କିଭଳି ଯାଇଥାନ୍ତି ଏବଂ ପ୍ରଭୁଙ୍କର କୃପା କିଭଳି ଭାବରେ ପାଇଥାନ୍ତି, ପୁରୁଷୋତ୍ତମ ମାସରେ ତାଙ୍କୁ ବିଶେଷ କିଛି ନୀତିନିୟମ ମଧ୍ୟରେ ରହିବାକୁ ପଡ଼ିଥାଏ କି?
0: ମଳ ମାସ ହେଉଛି ସାଧନାର ମାସ। ଏଠି କେବଳ ନାମ ସଂକୀର୍ତ୍ତନ ଦ୍ୱାରା ସଦାବେଳେ ଜୀବନଚର୍ଯ୍ୟାକୁ ପ୍ରତ୍ୟେକ ମଠ ମନ୍ଦିରର ମହନ୍ତ ଓ ସାଧୁ ସନ୍ଥମାନେ ଗ୍ରହଣ କରନ୍ତି। ପ୍ରତ୍ୟେକ ଯେଭଳି ଭାବରେ ଦୈନନ୍ଦିନ କାର୍ଯ୍ୟକ୍ରମ ତାଙ୍କର ରହିଥାଏ, ସେବା ଅର୍ଚ୍ଚନା ରହିଥାଏ, ତାହା ସମାପନ କରନ୍ତି। ତେବେ ସାଧୁ ସନ୍ଥମାନେ ତାଙ୍କର ହବିଷାରଣ ଭକ୍ଷଣ

0: ପୂର୍ବକ ଠାକୁରଙ୍କର ଭକ୍ତିରେ ନିଜକୁ ଲୀନ କରାନ୍ତି, ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପିତ କରନ୍ତି, ନାମ ସଂକୀର୍ତ୍ତନ ଆଦି କରନ୍ତି ଓ ଇଏ ସଂସାର ଭିତରେ ଏକ ଶାନ୍ତିର ବାର୍ତ୍ତାକୁ ବାଣ୍ଟିଥାନ୍ତି ପ୍ରତ୍ୟେକ ମଠ ମନ୍ଦିରର ସାଧୁସନ୍ଥମାନେ। ଚଳିତ ବର୍ଷ ମୂଳ ମାସ ଶ୍ରାବଣ ମାସରେ ପଡ଼ିଥିବାରୁ ଆପଣ ଏଇ ଶ୍ରାବଣ ଅମାବାସ୍ୟା ଠାରୁ ଏଇ ଯେଉଁ ମୂଳ ମାସ ଯେଉଁ ମଝିରେ ଦୁଇଟି ସୋମବାର ବ୍ରତ ପାଳନ କରିଛନ୍ତି ଆମର ଶୈବ ଭକ୍ତମାନେ ଓ ମୂଳ ମାସ ଅତିକ୍ରାନ୍ତ ହେଲା ପରେ ଆସନ୍ତା ଦୁଇଟି ସୋମବାର ମଧ୍ୟ ସେ ତାଙ୍କର ବ୍ରତକୁ ପାଳନ କରି ତାପରେ ଉପସଂହାର କରିବେ। ଇଏ ମୂଳ ମାସ ତାଙ୍କ ପାଇଁ ମଧ୍ୟ ଏକ ବିଶେଷ ମହାତ୍ମା ଗ୍ରହଣ କରିଛି। ଆମମାନେ ଏ ମୂଳ ମାସରେ ନିଜକୁ ସାଧନା ସମ୍ପନ୍ନ କରିବା, ନାମ ସଂକୀର୍ତ୍ତନ କରିବା ଓ ସଦାବେଳେ ଆପଣ ଈଶ୍ୱରଙ୍କ ପାଖରେ ନିଜର ଧ୍ୟାନ ଅଧିବେଶନ ସବୁ କରାଯାଏ, ଆମମାନେ ତାହା ମଧ୍ୟ କରିବା, ଈଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରିବା, ଏହା ହେଉଛି ଆମମାନଙ୍କ ଜୀବନର ଏକାନ୍ତ କାମ୍ୟ।
1: ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣ ପୁରୁଷୋତ୍ତମ ମାସର ମାହାତ୍ମ୍ୟ ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ବାସ୍ତବରେ ଶ୍ରୋତାବନ୍ଧୁ, ଶ୍ରୀକ୍ଷେତ୍ରର ସଂସ୍କୃତି ଅନେକ ବିଶେଷତାରେ ପରିପୂର୍ଣ୍ଣ। ଏହାର ବିବିଧତା ଜଗନ୍ନାଥ ପ୍ରେମୀ ଭକ୍ତଗଣଙ୍କୁ ଭକ୍ତିର ଡୋରିରେ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଛି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମରେ ଆପଣମାନଙ୍କ ସାଥିରେ ମୁଁ ଅଭିମନ୍ୟୁ। ଶ୍ରୋତାବନ୍ଧୁ ଆସନ୍ତୁ ଜାଣିବା ଆଜିର ପଞ୍ଜିକା ସମ୍ପର୍କରେ। ସୌର ଗଣନା ଅନୁସାରେ ଆଜି ମିଥୁନ ଏକ ଦିନ ରଜ ସଂକ୍ରାନ୍ତି, ଆଉ ଚନ୍ଦ୍ର ଗଣନା ଅନୁସାରେ ଆଜି ଅମାବାସ୍ୟା ଦିନ 8:41 ଗତେ ଶୁକ୍ଳ ପକ୍ଷ ପ୍ରତିପଦ। ଆଜି ଚନ୍ଦ୍ରମା ରହିଛନ୍ତି ବୃଷ ରାଶିର ମୃଗଶିରା ନକ୍ଷତ୍ରରେ। ଭାରତୀୟ ସମୟ ଅନୁସାରେ ଆଜିର ସୂର୍ଯ୍ୟୋଦୟ ହୋଇଥିଲା 5:11:40, ଆଉ ସୂର୍ଯ୍ୟାସ୍ତର ସମୟ ରହିଛି 6:23। ଶ୍ରୋତାବନ୍ଧୁ, ଆଜି ହେଉଛି ଓଡ଼ିଶାର ଆଞ୍ଚଳିକ ପର୍ବ ରଜ ପର୍ବର ଦ୍ୱିତୀୟ ଦିନ ବା ରଜ ସଂକ୍ରାନ୍ତି, ଆଉ ଆଜି ମଧ୍ୟ ସୋମମହତୀ ସ୍ନାନ।

ଉତ୍ତର ବ୍ୟାସକବି ଫକୀରମୋହନ ସେନାପତିଙ୍କର ଶ୍ରାଦ୍ଧବାର୍ଷିକ 1978 ମସିହା ଜୁନ୍ ମାସ 14 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା, ଯାହାକି ସେଦିନ ଥିଲା ରଜ ସଂକ୍ରାନ୍ତି। ଆଉ ଏହି ରଜ ସଂକ୍ରାନ୍ତି ଅନୁଯାୟୀ ଆଜି ହେଉଛି ବ୍ୟାସକବିଙ୍କର ଶ୍ରାଦ୍ଧବାର୍ଷିକ। ବ୍ୟାସକବି 75 ବର୍ଷ ବୟସରେ ନିଜ ଜନ୍ମସ୍ଥାନ ବାଲେଶ୍ୱରଠାରେ ଦେହତ୍ୟାଗ କରିଥିଲେ। ଶ୍ରୋତାବନ୍ଧୁ, ଜାତୀୟ ସ୍ତରରେ ମଧ୍ୟ ଆଜି ଦିନର ସ୍ମୃତି ଅନେକ। 1947 ମସିହା ଜୁନ୍ 15 ତାରିଖ ଆଜିର ଦିନରେ ଭାରତୀୟ ଜାତୀୟ କଂଗ୍ରେସର ନୂଆଦିଲ୍ଲୀ ଅଧିବେଶନରେ ବ୍ରିଟିଶ ସରକାରଙ୍କର ଭାରତ ବିଭାଜନ ବା ମାଉଣ୍ଟ ବ୍ୟାଟେନ୍ ଯୋଜନା ପ୍ରସ୍ତାବକୁ ସ୍ୱୀକୃତି ଦିଆଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ଭାରତ ଆଉ ପାକିସ୍ତାନ ଗଠନର ଆଧାର ସାଜିଥିଲା।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ମମତା ଶର୍ମା ଏବଂ ଐଶ୍ୱର୍ୟା ନିଗମ, କଥାଚିତ୍ର ବେଶରମ।

0: ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: 12 ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଦ୍ୱିଭାଷୀ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହିଲ୍ଲୋଳ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଉପସ୍ଥାପନାରେ ଅଛନ୍ତି ରୋଜିତା ଦାସ।

ଆମର ବାସଭୂମି ପୃଥିବୀ ଗୋଟିଏ ନିଷ୍ପ୍ରାଣ ମୃତ୍ତିକା ପିଣ୍ଡ ନୁହେଁ ଶ୍ରୋତା ବନ୍ଧୁ, କାହିଁକି ନା ଏହାର ପ୍ରାଣ ଅଛି। ଏହା ଆମକୁ ଧରା ହୋଇ ଧରି ରଖିଛି ଏବଂ କ୍ଷମା ଭାବରେ ସବୁ ସହି ଆମ ଧରିତ୍ରୀ ମା ଆମକୁ ପାଳନ କରୁଛି। ପୃଥିବୀ ଠାରେ ଏଇ ମାତୃ ଚେତନା ବା ମାଟି ପ୍ରତି ମମତା ହିଁ କୃତଜ୍ଞ ମନୁଷ୍ୟକୁ ରଜ ପର୍ବରେ ତିନି ଦିନ ପାଇଁ କର୍ଷଣ କରିବାରୁ ନିବୃତ କରିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବାର ଭାଗରେ ବିଭକ୍ତ ରାଶିଚକ୍ରର ବା ବୃଷ ରାଶିକୁ ତ୍ୟାଗ କରି ଯେତେବେଳେ ମିଥୁନ ରାଶିରେ ପ୍ରବେଶ କରନ୍ତି, ସେହିଦିନ ସୂର୍ଯ୍ୟଙ୍କର ମିଥୁନ ସଂକ୍ରମଣ ବା ମିଥୁନ ରାଶି ପ୍ରବେଶ ହୁଏ ଏବଂ ସେହି ଦିନଟିକୁ ମିଥୁନ ସଂକ୍ରାନ୍ତି କୁହାଯାଏ। ତେବେ ଆମ ଓଡ଼ିଶା ପରି ରାଜ୍ୟ ଯାହାର ପ୍ରାଚୀନ ଐତିହ୍ୟ ଅଛି, ପୁରାତନ ସଂସ୍କୃତି ଅଛି, ଯେଉଁଠାରେ ବାର ମାସରେ ତେର ଯାତ୍ରା, କେତେ ଓଷାବ୍ରତ, କେତେ ପର୍ବପର୍ବାଣି, କେତେ ପୂଜାବିଧି, କେତେ ପିଠାପଣା, କେତେ ହସଖୁସି, ମଉଜ ମଜଲିସ, ସେମିତି ଏଇ ଗୋଟିଏ ପର୍ବ ରଜ ପର୍ବ, ଯାହା ଦିନେ ନୁହେଁ, ଦୁଇ ଦିନ ନୁହେଁ, ଦୀର୍ଘ ତିନି ଦିନ ଧରି ରାଜ୍ୟର ଏମୁଣ୍ଡରୁ ସେମୁଣ୍ଡ, ଗାଁ ଗଣ୍ଡା, ପୁରପଲ୍ଲୀ ସବୁଠି ଜାକଜକମରେ ପାଳିତ ହୁଏ। ଜାତି ଭେଦ ନିର୍ବିଶେଷରେ ସମସ୍ତଙ୍କ ଘରେ ସହର ପଲ୍ଲୀରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ ଖୁସିରେ ପାଳନ କରାଯାଏ। ତେବେ ଆମ ପର୍ବରେ ଯେ କେବଳ ପୂଜାବିଧି ବା ସୁସ୍ୱାଦୁ ବ୍ୟଞ୍ଜନ ରାନ୍ଧିବାରେ ସୀମିତ ନୁହେଁ, ଆମ ପର୍ବରେ ମଧ୍ୟ ମନଛୁଆଁ ସୁଲଳିତ ଗୀତର ରଚନା ହୋଇଛି।

ରଜ ଦୋଳି ଆଉ ରଜ ଗୀତ ଦୁହିଁଙ୍କ ବିନା ରଜ ପର୍ବ ହିଁ ଫିକା। ତେବେ ଶ୍ରୋତାବନ୍ଧୁ ଲକ୍ଷ୍ୟ କରୁଛନ୍ତି ତ, ଆମ ଓଡ଼ିଶାବାସୀ ଖାଦ୍ୟପେୟରେ ହେଉ, ପୂଜାବିଧିରେ ହେଉ, ମଉଜ ମଜଲିସରେ ହେଉ ଅବା ଗୀତ ଶୁଣିବାରେ ହେଉ, ସବୁଥିରେ ଆଗୁଆ। ଆଉ ଏସବୁ ଜିନିଷ ଏବେକାର ନୁହେଁ, କାହିଁ କେଉଁ ଆଦିମ କାଳରୁ ରହିଆସିଛି। ତେବେ ଆମର କାର୍ଯ୍ୟକ୍ରମ ମଧ୍ୟ ସେଇଭଳି, କିଛି କଥା ଆଉ କିଛି ଗୀତ, ତା ପୁଣି ଆମ ଶ୍ରୋତାଙ୍କ ମନପସନ୍ଦର ଗୀତ। ତାହେଲେ ଡେରି ନ କରି ଚାଲନ୍ତୁ ଶୁଣିନେବା ଆଜିର କାର୍ଯ୍ୟକ୍ରମରେ ଆମ ପ୍ରଥମ ଶ୍ରୋତାଙ୍କର ଅନୁରୋଧର ଗୀତ। ପୁରୀ ଦୋଳମଣ୍ଡପ ସାହିରୁ ମାମାଲି ମହାପାତ୍ର ଅନୁରୋଧ କରିଛନ୍ତି ଉଦିତ ନାରାୟଣଙ୍କ କଣ୍ଠରେ ଏହି ଗୀତଟି।

ଧନ୍ୟବାଦ ଆମର ଶ୍ରୋତା ମାମାଲି ମହାପାତ୍ରଙ୍କୁ। ଆଶା କରୁଛୁ ନିଜ ମନ ପସନ୍ଦର ଗୀତ ଶୁଣି ଆପଣ ନିଶ୍ଚୟ ଖୁସି ହୋଇଥିବେ। ଶ୍ରୋତା ବନ୍ଧୁ, ଆଷାଢ଼ ମାସରେ ଆଗମନ ହୁଏ ବର୍ଷାର। ଶୁଷ୍କ ଭୂମିରେ ବର୍ଷାର ପ୍ରଥମ ଅସରା ପଡ଼ିବା ମାତ୍ରେ ମାଟିର ମିଠା ସୁଗନ୍ଧ ଆମ ସଭିଙ୍କୁ ଭଲ ଲାଗେ। କିନ୍ତୁ ଏହି ମାଟିରେ ସେତେବେଳେ ଜାତ ହୁଏ ପ୍ରଜନନ ଶକ୍ତି। ସେଥିପାଇଁ ଏହି ସମୟରେ ଧରଣୀ ରାଣୀକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। କୁହାଯାଏ କୁମାରୀ କନ୍ୟାମାନେ ରଜସ୍ୱଳା ନାରୀର କର୍ତ୍ତବ୍ୟ ସମ୍ପାଦନ ପାଇଁ ତାଲିମ ପାଆନ୍ତି। ଭୂଇଁରେ ଚାଲନ୍ତି ନାହିଁ, ତିନି ଦିନ ଯାଏ ସ୍ନାନ କରନ୍ତି ନାହିଁ, ପିଠା ଏବଂ ଫଳମୂଳ ଖାଇ ରହନ୍ତି। ଭବିଷ୍ୟତରେ ସେମାନେ ସୁସ୍ଥ ସବଳ ସନ୍ତାନର ଜନନୀ ହେବେ ବୋଲି ଅଭିଳାଷ କରନ୍ତି। ପୂର୍ବରୁ ପୋଡ଼ ପିଠା ତିଆରି ହୋଇ ରହିଥାଏ, ଆଉ ରଜ ପାଇଁ ଭୁଜା ଭଜାଯାଏ। ଯେତିକି ଖିଆଯାଏ ସେତିକି ବଣ୍ଟାଯାଏ। ଖାଇବା ଆଉ ବାଣ୍ଟିବାରେ ଯେତିକି ଆନନ୍ଦ, ଗାଇବା ଆଉ ଖେଳିବାରେ ବି ସେତିକି ଆନନ୍ଦ। ନୂଆ ଲୁଗା ପିନ୍ଧି ଖେଳରେ ମାତିବାରେ ପୁଣି ତା'ଠାରୁ ଅଧିକ ମଉଜ। ଆମ ଦେଶ କୃଷି ପ୍ରଧାନ ଦେଶ, ଆମ ସଭ୍ୟତା ବି କୃଷି ପ୍ରଧାନ ସଭ୍ୟତା। ତେଣୁ ବର୍ଷାର ଦେବତା ଇନ୍ଦ୍ର ଆମର ପୂଜ୍ୟ, ଫସଲ ଆଉ ଧନର ଠାକୁରାଣୀ ଲକ୍ଷ୍ମୀ ଆମର ମା। ଆଷାଢ଼ ମାସରେ ମାଟି ସହିତ ମେଘର ମିଳନ, ତାପରେ ମାଟିରୁ କେତେ ପ୍ରକାରର ଫସଲ ଉତ୍ପନ୍ନ ହୁଏ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ କାମର ଅୟମାରମ୍ଭ ପୂର୍ବରୁ ମାଟିକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ସୃଷ୍ଟି। କୁମାରୀ କନ୍ୟାମାନେ ଯେମିତି ପୃଥିବୀ ବକ୍ଷରେ ପଦାଘାତ ନ କରିବେ, ସେଥିପାଇଁ ଗୁଆ ଖୋଳ, କଦଳୀ ବାସଙ୍ଗା ଆଉ ଚପଲ ପିନ୍ଧି ଚାଲନ୍ତି, ଖାଲି ଗୋଡ଼ରେ ଚାଲନ୍ତି ନାହିଁ। ରଜ ସଂକ୍ରାନ୍ତି ଦିନ ବଡ଼ି ସକାଳୁ ଘରର ଚାରିପାଖେ ଗୋବର ଦିଆଯାଏ। ବର୍ଷା ଦିନେ ଗାତରେ ପାଣି ପଶିଲେ ଆଶ୍ରୟ ନ ପାଇ ସାପ ଘର ଭିତରକୁ ଆସିବାର ସମ୍ଭାବନା ଥାଏ, ଆଉ ତାର ବାରଣ ପାଇଁ ଏହି ସାପୁଆ ଗୋବର ଦେବାର ବିଧି ଅଛି। ସତରେ ଶ୍ରୋତା ବନ୍ଧୁ, ଆମ ପୂର୍ବ ପିଢ଼ିଙ୍କର ବୁଦ୍ଧିକୁ କୋଟି କୋଟି ପ୍ରଣାମ। ଆମ ପର୍ବପର୍ବାଣୀର ଆରମ୍ଭ ହିଁ ଆନନ୍ଦ ଦେବା ପାଇଁ, କାରଣ କୃଷି କର୍ମ ଖୁବ୍ କଠିନକର ଆଉ ଶ୍ରମସାଧ୍ୟ ବି। ତା ପୂର୍ବରୁ ଏଇ ରଜ ପର୍ବ ଯେ କେବଳ ଉତ୍ସାହ ଆଉ ଶକ୍ତି ଦେବା ପାଇଁ ହେଇଥାଏ, ସେ କଥା ମଧ୍ୟ ଆମେ ଅନୁମାନ କରିପାରିବା। ଚାଉଳ, ନଡ଼ିଆ, ଗୁଡ଼ ସହିତ ଅଦା, ଜୁଆଣି ଭଳି ମସଲା ମିଶାଇ ହୋଇଥାଏ ପୋଡ଼ ପିଠା, ଯାହା ଖାଇବାକୁ ଖୁବ୍ ରୁଚିକର। ଆମ ସଂସ୍କୃତିର ଦେବତା ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଏହି ପୋଡ଼ ପିଠା ପ୍ରତିଦିନ ଭୋଗ ହେବାର ପରମ୍ପରା ଅଛି। ସତରେ ପୋଡ଼ ପିଠାର ବାସ୍ନାରେ କିଏ ବା ନିଜ ଲୋଭକୁ ନିୟନ୍ତ୍ରଣ କରି ରଖିପାରିବ? ତାହେଲେ ଶ୍ରୋତାବନ୍ଧୁ ଆପଣ

ପୋଡ଼ ପିଠା ଖାଇଲେ ନା ନାହିଁ? ତେବେ ପୋଡ଼ ପିଠାର ମିଠା ସ୍ୱାଦ ସହିତ ଚାଲନ୍ତୁ ଏବେ ଶୁଣିନେବା ଆମ ଶ୍ରୋତାଙ୍କର ମନପସନ୍ଦ ଗୀତ। ପୁରୀ ତାଳପଣିଆରୁ ସପନ ଗୋଛାଏତ ଅନୁରୋଧ କରିଛନ୍ତି କେଉଁ ଦୁନିଆରୁ ଆସିଲା ବନ୍ଧୁ ଚଳଚ୍ଚିତ୍ରର ଏହି ଗୀତଟି ତପୁ ମିଶ୍ରଙ୍କ କଣ୍ଠରେ।

ଧନ୍ୟବାଦ ଆମର ଶ୍ରୋତା ସପନ ଗୋଛାୟତଙ୍କୁ। ଆଶା କରୁଛୁ ଆପଣଙ୍କ ସହିତ ଆମର ଶ୍ରୋତା ମଧ୍ୟ ରଜ ପର୍ବର ଏହି ଖାସ୍ ଗୀତଟି ଶୁଣି ନିଶ୍ଚୟ ଖୁସି ହୋଇଥିବେ। ତେବେ ଶ୍ରୋତା ବନ୍ଧୁ, ଆଜିର କଥାବାର୍ତ୍ତାରୁ ଆଶା କରୁଛି ଆପଣ ଜାଣିପାରୁଥିବେ ଯେ ଆମର ରଜ ପର୍ବ କେବଳ ନୂତନ ବସ୍ତ୍ର, ରଜ ଦୋଳି ବା ପିଠା ମିଠାରେ ସୀମିତ ନୁହେଁ। ଏହା ପଛରେ ରହିଛି ଆମ ଧରିତ୍ରୀ ମାଆକୁ ସମ୍ମାନ, ନାରୀ ଜାତିକୁ ସମ୍ମାନ, ତା ସହିତ କୃଷି ଓ କୃଷକ ଭାଇ ଭଉଣୀମାନଙ୍କ ପାଇଁ ସମ୍ମାନ ସହିତ ଆନନ୍ଦ ଉଲ୍ଲାସର ଆରାମ କରିବାର ଦିନ। ସତରେ ଶ୍ରୋତା ବନ୍ଧୁ, ପ୍ରତିବର୍ଷ ଏହି ରଜ ପର୍ବ ପାଳନ ପାଇଁ ଚାହିଁ ବସିଥାନ୍ତି ରାଜ୍ୟବାସୀ। ରଜ ତିନି ଦିନ ମାନେ ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ କହିଥାଉ। ଏହି ତିନି ଦିନ ପାଳନ କରିବା ପାଇଁ ଓଡ଼ିଶାର ଝିଅ ବୋହୂମାନେ ସବୁ କାମ ସାରି ସଜବାଜ ହେବାରେ ଲାଗି ପଡ଼ନ୍ତି। ନୂଆ ଲୁଗା ପିନ୍ଧି, ପାଦରେ ଅଳତା ଲଗାଇ, ମୁଣ୍ଡରେ କୁଙ୍କୁମ ଲଗାଇ ବିଭିନ୍ନ ସ୍ଥାନ ଦେଖିବାକୁ ଦଳ ଦଳ ହୋଇ ବୁଲି ବାହାରନ୍ତି, ଆଉ ଦୋଳି ବାନ୍ଧି ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଛି ରଜ, ଆସିଛି ରଜ ଲୋଘେନି ନୂଆ ସଜ ବାଜ, ଗୀତ ଗାଇ ଗାଇ ଆନନ୍ଦରେ ଝୁଲନ୍ତି। ଏଇ ତିନି ଦିନ ରନ୍ଧା ବଢ଼ା, କଟାବଟା ଏଇଭଳି ଘର କାମରୁ ସମ୍ପୂର୍ଣ୍ଣ ବିଶ୍ରାମ ମିଳେ, କାରଣ ଝିଅ ବୋହୂମାନେ ଏହି ରଜସ୍ଥଳ ସମୟରେ ଶରୀର ପାଇଁ ବିଶ୍ରାମ, ମନ ପାଇଁ ଆନନ୍ଦ, ଆଉ ଭବିଷ୍ୟତ ପାଇଁ ସ୍ୱପ୍ନ ଥିଲେ ହିଁ ପୃଥିବୀ ଯେପରି ଶସ୍ୟଶ୍ୟାମଳା ହେବ, ମଣିଷର ସାଂସାରିକ ଜୀବନଯାପନ ମଧ୍ୟ ସ୍ୱଚ୍ଛଳ ହେବ ବୋଲି କୁହାଯାଏ। ତେବେ ପ୍ରାୟତଃ ଲୋକ ଭାବିଥାନ୍ତି ରଜ କେବଳ ନାରୀମାନଙ୍କର ପର୍ବ।

ଝିଅ ବୋହୂମାନଙ୍କର ପର୍ବ, କିନ୍ତୁ ରଜ ପର୍ବ ତ ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ ପାଇଁ। କାରଣ ଏହି ପର୍ବରେ ସ୍ତ୍ରୀ ପୁରୁଷ ଉଭୟେ ବିଶ୍ରାମ ନିଅନ୍ତି। ପୁରୁଷମାନେ ମଧ୍ୟ ନାନା ପ୍ରକାରର ଖେଳ କୌତୁକରେ ସମୟ ଅତିବାହିତ କରନ୍ତି। ତେବେ ଆମ ପରମ୍ପରା ସହିତ ବୈଜ୍ଞାନିକ କାରଣର ମଧ୍ୟ ମେଳ ଖାଇଥାଏ। କାରଣ ରଜଶୋଳା ସ୍ତ୍ରୀର ସାଧାରଣତଃ ଉତ୍ତାପ ଅଧିକ ଥାଏ, ତେଣୁ କୁହାଯାଏ ବେଶୀ ଅମ୍ଳରସ ହେଲେ ତାହା ସନ୍ତାନ ପାଇଁ ହାନିକାରକ। ଶରୀର ପାଇଁ ଯେତିକି ଅମ୍ଳଜାତୀୟ ଖାଦ୍ୟ ଦରକାର, ତାର ଦୁଇଗୁଣ କ୍ଷାର ଜାତୀୟ ଖାଦ୍ୟ ଦରକାର। ତେଣୁ ରଜଶୋଳା ସ୍ତ୍ରୀ ଫଳମୂଳ ଖାଇବା ହିତକର ବୋଲି କୁହାଯାଏ। ଏହିସବୁ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ ରଜ ପର୍ବ କେବଳ ଆମ ସଭିଙ୍କ ପାଇଁ ଆନନ୍ଦଦାୟୀ ପର୍ବ ନୁହେଁ, ଝିଅମାନଙ୍କର ତୋଳି ଖେଳିବା ପାଇଁ ଅବସର ନୁହେଁ, ପିଠା ସଂଗ୍ରହର ବେଳା ନୁହେଁ, ବରଂ ସମସ୍ତଙ୍କ ମନ ପ୍ରାଣ ଆଉ ଶରୀର ପାଇଁ ଆମୋଦକାରୀ ଅବସରଟିଏ ମଧ୍ୟ। ତେଣୁ ଏହି ରଜ ପର୍ବ କେବଳ ପରମ୍ପରା ଅନୁମୋଦିତ ନୁହେଁ, ବିଜ୍ଞାନ ସମ୍ମତ ମଧ୍ୟ। ତେବେ ଶ୍ରୋତା ବନ୍ଧୁ, ହର୍ଷ ଉଲ୍ଲାସରେ ଆପଣ ପାଳନ କରନ୍ତୁ ଏହି ରଜ ପର୍ବ, ଆଉ ତା ସହିତ ଆସନ୍ତୁ ଶୁଣିନେବା ଆମ କାର୍ଯ୍ୟକ୍ରମରେ ଆମ ଶ୍ରୋତାଙ୍କ ଅନ୍ତିମ ଅନୁରୋଧର ଗୀତ। ପୁରୀ କୁହ୍ନେଇ ବେଣ୍ଟ ସାହିରୁ ପ୍ରଶାନ୍ତ କୁମାର ପ୍ରଧାନ ଅନୁରୋଧ କରିଛନ୍ତି ପହିଲି ରଜ ଚଳଚ୍ଚିତ୍ରର ଏହି ଗୀତଟିଏ।

ଶେଷକଲା ଏକାରୀ ଚକ୍ରମ ହିଲ୍ଲୋଳ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ରୋଜିତା ଦାସ। ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ।

ହଁ ଶ୍ରୋତା ବନ୍ଧୁ, କେବଳ ନାରୀମାନଙ୍କୁ ନୁହେଁ, ଚାଷୀ କୂଳର ସମସ୍ତ ପୁରୁଷମାନଙ୍କ ପାଇଁ ମଧ୍ୟ ଏହି ରଜ ପର୍ବ ତିନି ଦିନ ହସ ଉଲ୍ଲାସ ଆଉ ବିଶ୍ରାମର ଦିନ। ଧରିତ୍ରୀ ମାତାଙ୍କୁ ସମ୍ମାନ ଜଣାଇ ଏହି ତିନି ଦିନରେ ମଣିଷ ପ୍ରକୃତିର କୌଣସି ପଦାର୍ଥକୁ ମଧ୍ୟ ଆଘାତ ଦେଇନଥାଏ। ସେ ବନାନୀ ବେଷ୍ଟିତ ସବୁଜମା ଭରା ପ୍ରାନ୍ତର ହେଉ ଅବା ସୁଦୀର୍ଘ ଶସ୍ୟକ୍ଷେତ ବା ଉଦ୍ୟାନ, ସେଥିପାଇଁ ଏହି

ମଧ୍ୟ ଏହି ରଜ ପର୍ବ ତିନି ଦିନ ହସ ଉଲ୍ଲାସ ଆଉ ବିଶ୍ରାମର ଦିନ। ଧରିତ୍ରୀ ମାତାଙ୍କୁ ସମ୍ମାନ ଜଣାଇ ଏହି ତିନି ଦିନରେ ମଣିଷ ପ୍ରକୃତିର କୌଣସି ପଦାର୍ଥକୁ ମଧ୍ୟ ଆଘାତ ଦେଇନଥାଏ। ସେ ବନାନୀ ବେଷ୍ଟିତ ସବୁଜମା ଭରା ପ୍ରାନ୍ତର ହେଉ ଅବା ସୁଦୀର୍ଘ ଶସ୍ୟକ୍ଷେତ ବା ଉଦ୍ୟାନ, ସେଥିପାଇଁ ଏହି ତିନି ଦିନ ସମସ୍ତ ଚାଷ କାର୍ଯ୍ୟ ମଧ୍ୟ ବନ୍ଦ ରହିଥାଏ।

ବନସ୍ତେଡା କିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12 ରୁ

ହଁ ଶ୍ରୋତା ବନ୍ଧୁ, ଦୀର୍ଘସ୍ଥାୟୀ ଆବର୍ଜନାଗୁଡ଼ିକୁ ଆମେ ଏଣେତେଣେ ପକାଇ ଚାଲୁ, ଯେପରିକି ପ୍ଲାଷ୍ଟିକ୍ ଆଉ ପଲିଥିନ୍। ଏଗୁଡ଼ିକ ଦୀର୍ଘସ୍ଥାୟୀ ଆଉ ପ୍ରକୃତିର ବିପକ୍ଷରେ କାମ କରେ। ଏସବୁ ଆମେ ଜାଣି ମଧ୍ୟ ଏଗୁଡ଼ିକୁ ବହୁଳ ମାତ୍ରାରେ ବ୍ୟବହାର କରୁ, ଆଉ ଏହାର ସଠିକ୍ ରିସାଇକ୍ଲିଂ କରିନଥାଉ। ଆଉ ସେତେବେଳେ ଆମେ ଭୁଲି ଯାଇଥାଉ ଯେ ଦିନେ ଏହି ଧରିତ୍ରୀକୁ ଆମେ ମା ଭାବରେ ସମ୍ମାନ ଜଣାଇ ରଜ ପର୍ବ ପାଳନ କରୁଥିଲେ ବୋଲି। କ'ଣ ଶ୍ରୋତା ବନ୍ଧୁ, ଆପଣମାନେ କ'ଣ ଭାବୁଛନ୍ତି? ମୁଁ ଠିକ୍ କହୁଛି ନା?

ହଁ ଶ୍ରୋତା ବନ୍ଧୁ, ଥରୁଟିଏ ଭାବନ୍ତୁ ନା, ଆମେ ସମସ୍ତେ ଯଦି ସଂକଳ୍ପବଦ୍ଧ ଭାବରେ ଏହି ପ୍ରଦୂଷଣକୁ ବଢ଼ିବାକୁ ନ ଦେବା, ତେବେ କେବଳ ଏହି ରଜ ପର୍ବ ତିନି ଦିନ କାହିଁକି, ବର୍ଷ ସାରା 365 ଦିନ ବା ଚିରଦିନ ପାଇଁ ଆମେ ଆମର ଏହି ସୁନ୍ଦର ଧରିତ୍ରୀ ମାଆକୁ ସମ୍ମାନ ଦେଇପାରିବା।

ହଁ ଶ୍ରୋତା ବନ୍ଧୁ, ବୟସ୍କମାନଙ୍କୁ ଉଚିତ ସମ୍ମାନ ଜଣାଇବା, ସେମାନଙ୍କର କଥାକୁ ବୁଝି ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ହେଉଛି ଯୁବପିଢ଼ିର କର୍ତ୍ତବ୍ୟ। ତେବେ ଏହି ସଚେତନତା ସାମାଜିକ ସ୍ତରରେ ହେବା ପୂର୍ବରୁ ନିଜ ପରିବାରରେ ପ୍ରଥମେ ଆରମ୍ଭ ହେବା ଉଚିତ, ଯାହାକି ଆମକୁ ଏକ ଅନନ୍ୟ ଅନୁଭୂତି ଦେଇପାରିବ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଯୁବପିଢ଼ିମାନଙ୍କୁ ମନେ ରଖିବା ଉଚିତ ଯେ ଆଜିର ଏହି ବୟସ୍କ ବ୍ୟକ୍ତିମାନଙ୍କର ପିଢ଼ି ହେଉଛନ୍ତି ଆମ ଜୀବନ ଆଉ ଶରୀରର କାରଣ। ସେମାନଙ୍କ ପାଇଁ ଆଜି ଆମେ ଏହି ଦୁର୍ମୂଲ୍ୟ ଜୀବନ ପାଇଛୁ, ତେବେ ସେମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ। ଆଉ ଯଦି ଆଜି ଆମେ ଏପରି ନ କରୁ, ତେବେ ଭବିଷ୍ୟତରେ ଏହାର ପୁନରାବୃତ୍ତି ନିଶ୍ଚୟ ଘଟିବ। ଆଉ ସେତେବେଳେ ଆମର ଏହି ଯୁବପିଢ଼ି ହୋଇଥିବ ବୟସ୍କ ବ୍ୟକ୍ତିମାନଙ୍କର ପିଢ଼ି। ସେଥିପାଇଁ ତ କୁହାଯାଇଛି, ଆପଣା ଅର୍ଜିଲା କର୍ମମାନ ବେଳୁ ହୁଅନ୍ତି ସାବଧାନ।

ଆଜିର କଥାଚିତ୍ର ଗୁଡ଼ିକ ଥିଲା ହେରୋ, ପ୍ରତିଶୋଧ ଅପରାଧ ନୁହେଁ ଓମ୍ ବୁଲବୁଲେୟା, ବୋଲୋରାମ ବାଦଶା, ଦିଲ୍ ହେ ତୁମାରା, ଧଡ଼କନ ଏବଂ ଧୁନ୍। କଣ୍ଠଦାନ କରିଥିଲେ ପାମିଲା ଜୈନ, ଅନୁରାଧା ପଡ଼ୱାଲ, କ୍ରିଷ୍ଣା ବେଉରା, ଶ୍ରିୟା ଘୋଷାଲ, ଏମ୍ ଜି ଶ୍ରୀକୁମାର, ସୁନିଧି ଚୌହାନ, ଅଭିଜିତ, ଅଲକା ୟାଗ୍ନିକ, ସୋନୁ ନିଗମ, କବିତା କୃଷ୍ଣମୂର୍ତ୍ତି, କୁମାର ସାନୁ ଏବଂ ଉଦିତ ନାରାୟଣ। ଆପଣମାନଙ୍କ ସାଥିରେ ମୁଁ ଅଭିମନ୍ୟୁ କାନୁନଗୋ।

0: ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।
1: सुनिए कार्यक्रम रंग तरंग।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା. ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି. ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ. ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ. ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ. କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ. ଜେୱାରସ୍ଥିତ ନୋଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍. ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି. ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଆସନ୍ତା 19 ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ. ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ସୂଚନା ଦେଇଛନ୍ତି. ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍ମୁକ୍ତ ହେବ. ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ. ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରୁ ଇରାନୀୟକୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି. ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି, ଲେବାନନ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ. ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି. ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି. ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍

ଡୁଜାରିକ୍ କହିଛନ୍ତି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ହରମୁଜ ପ୍ରଣାଳୀ ଉନ୍ମୁକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ୍ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା ଫ୍ରାନ୍ସ ଜର୍ମାନୀ ଇଟାଲୀ ଜାପାନ ବ୍ରିଟେନ୍ ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି ଏଥିସହିତ ଭାରତ ବ୍ରାଜିଲ ଇଜିପ୍ଟ କେନିଆ ଦକ୍ଷିଣ କୋରିଆ କାତାର ସାଉଦି ଆରବ ସିରିଆ ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି ଭାରତ ତ୍ରୟୋଦଶ ଥର ପାଇଁ G7 ଶିଖର ଗୋଷ୍ଠୀ ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତ ପୋଷଣ କରିବେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଏକ ଦୃଢ଼ ଅର୍ଥନୀତି ସମ୍ପନ୍ନ ଏବଂ ବିକାଶଶୀଳ ରାଷ୍ଟ୍ର ଭାବେ G7 ସମ୍ମିଳନୀରେ ଭାରତର ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ ଶ୍ରୀ ଯାଦବ କହିଛନ୍ତି ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ସ୍ୱାବଲମ୍ବୀ ଏବଂ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଆଧାରରେ ବିଶ୍ୱବ୍ୟାପୀ ଯୋଗ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବିଶ୍ୱବ୍ୟାପୀ ଭାରତୀୟ ମିଶନ ଦ୍ୱାରା ପ୍ରାୟ 2500 ସ୍ଥାନରେ ଯୋଗ ଦିବସ ଆୟୋଜନ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର ସ୍ଥିତ ନଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ପ୍ରଥମ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଛି ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165 ପହଞ୍ଚିଛି ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ର ପାଇଁ 1,40,000 crore ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି ଭିତ୍ତିଭୂମି ବିକାଶ ସାର୍ବଜନୀନ ସେବାରେ ଉନ୍ନତି ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଶିକ୍ଷା ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି ସରକାର ଗତ 12 ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି ଆୟକର ଏବଂ GST ସଂସ୍କାର ଉଜ୍ଜଳା ଯୋଜନା ଜଳଜୀବନ ମିଶନ ସ୍ୱଚ୍ଛ ଭାରତ ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନର ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା।

सामाजिक मूल्यबोध रे बंचिबा पई सरकारी एवं बेसरकारी स्तर रे प्रयास करा जाउची। राज्य रो विभिन्न स्थान रे ई अवसर रे विभिन्न सचेतनतामूलक कार्यक्रम रो आयोजन करा जाइछि। गंजाम जिल्ला छत्रपुर तालुका आइन सेवा कमिटी पक्षरु वरिष्ठ नागरिक मानंकु सम्मान जणाइबा एवं न्याय प्रदान करबा उद्देश्य रे एक सचेतनता कार्यक्रम अनुष्ठित होई जाइछि। विचारपति विष्णुप्रिया सामंतराय कार्यक्रम रे जोगति वृद्धावस्था रे वरिष्ठ नागरिकंकु परिवार ओ समाज रे सम्मान ओ न्याय प्रदान संपर्क करे आलोचना करैथिले। सेमानंक प्रति होइथिबा अवहेला शारीरिक ओ मानसिक निर्यातना विरुद्ध रे सचेतन करबा एवं वरिष्ठ नागरिकंक सुरक्षा सुनिश्चित करबा संपर्क रे वक्ता माने आलोचना करैथिले। नुआपडा जिल्ला आइन सेवा प्राधिकरण पक्षरु विश्व वयस्क नागरिक दुर्व्यवहार सचेतनता दिवस कोमना ठारे पालित होइ जैछि। जिल्ला आइन सेवा प्राधिकरण सचिव नवनीत दास एथिरे जोगदि वरिष्ठ नागरिक समाजर जने विज्ञ एवं सम्मानस्पद व्यक्ति बोली कहिछन्ति। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ୍ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ୍ ପେଡ୍ ମାଆଙ୍କେ ନାମ 3.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ବର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏବେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରସାରିତ ହେଉଛି 103.4 ମେଗା ଯୋଗେ। ପ୍ରଥମେ ଶୁଣିବା କାର୍ଯ୍ୟକ୍ରମର ସୂଚନା। ଚଳିତ ଅଧିବେଶନର କାର୍ଯ୍ୟସୂଚୀ ପ୍ରଥମେ ଶୁଣିପାରିବେ, ପରେ ପରେ ଶୁଣିବେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା 6ଟାରେ ପ୍ରଚାର କରିବୁ, 6:05 ପ୍ରଚାର କରିବୁ ଓଡ଼ିଆରେ ଭକ୍ତିଗୀତ। ସନ୍ଧ୍ୟା 6:10 ଶୁଣିପାରିବେ ଦେଶାତ୍ମକ ବୋଧକ ସଙ୍ଗୀତ, ସମବେତ କଣ୍ଠରେ ପରିବେଷଣ କରିବେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ। ଓଡ଼ିଆ ଆଲବମ୍ର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:20। ଯୁବଶକ୍ତି କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 7:30 ପ୍ରଚାର କରିବୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜି ଏଥିରେ ଆପଣମାନେ ଶୁଣିପାରିବେ ଆଲୋଚନା, ଜଳ କୃଷିର ଉନ୍ନତି ପାଇଁ ଉନ୍ନତ କିସମର ମାଛର ଗୁରୁତ୍ୱ। ଆଲୋଚନା କରିବେ CIFA ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଖୁଣ୍ଟିଆ ମୁର୍ମୁ। ଏଥିସହିତ ଚାଷୀ ଅନୁଭୂତିରେ ଶୁଣିବା ଛତୁ ଚାଷୀ ପ୍ରତିମା ଭଟ୍ଟଙ୍କ ଅନୁଭୂତି। ରାତି 8ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। SMS ମାଧ୍ୟମରେ ଅନୁରୋଧ ଗୀତର କାର୍ଯ୍ୟକ୍ରମ ହିଲ୍ଲୋଳର ପୁନଃ ପ୍ରସାରଣ କରିବୁ ରାତି 9:30। ରାତି 10ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 10:30 ଶୁଣିପାରିବେ ଶ୍ରୀ ଜଗନ୍ନାଥଙ୍କ ଭଜନ। ଶ୍ରୋତାବନ୍ଧୁ, ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆସନ୍ତାକାଲି 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଅନୁଚିନ୍ତା କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ 6:35। 6:40 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମ ଚରିତ ମାନସ। ଆମରି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ 7:10। 7:25 ଶୁଣିପାରିବେ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ପୁରାତନ ଲୋକଗୀତର କାର୍ଯ୍ୟକ୍ରମ ମଧୁମାଳତୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:40। 7:55 ଶୁଣିପାରିବେ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଆସନ୍ତାକାଲି 8:30। 9:00 ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ। ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା ପ୍ରଚାର କରିବୁ ଆସନ୍ତାକାଲି 9:30। ଆସନ୍ତାକାଲି ଏଥିରେ ସମ୍ପାଦକୀୟରେ ଶୁଣିବେ ଯୋଗ ଓ ସୁସ୍ଥ ନିଦ୍ରା ଶୈଳୀ, ପରେ ପରେ ଆଲୋଚନାରେ ରହିଛି ବାର୍ଦ୍ଧକ୍ୟ ରୋକିବାରେ ଯୋଗ ବିଜ୍ଞାନରେ ଆଲୋଚନା କରିବେ ନିମାପଡ଼ା ପୁରୀର ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଈଶ୍ୱରଚନ୍ଦ୍ର ନାୟକ। ଦିନ 10ଟାରେ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭି କ୍ରମରେ କିଛି ତଥ୍ୟ ଓ ସଙ୍ଗୀତ। ଶ୍ରୋତାବନ୍ଧୁ, ଶୁଣିଲେ ଆଜିର ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାର 2 ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ କିଛି ସ୍ଥାନରେ ଭୀଷଣ ବର୍ଷା ହେବା ଲକ୍ଷ୍ୟ କରାଯାଇଛି। ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର 2 ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ 2-3 ଡିଗ୍ରୀ ହ୍ରାସ ପାଇବା ଲକ୍ଷ୍ୟ କରାଯାଇଛି। ଅନ୍ୟ ସ୍ଥାନରେ ସାଧାରଣ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ଲକ୍ଷ୍ୟ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାର 15 ଘଣ୍ଟାରୁ 40-50 କିଲୋମିଟର ପବନ ବହିବାର ସମ୍ଭାବନା ସହିତ ସମୟ ସମୟ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। 15 ଉତ୍ତର ଓଡ଼ିଶା ଉପକୂଳରେ ଏବଂ ଏହାର ସଂଲଗ୍ନ ସମୁଦ୍ରର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ହେବାର ସମ୍ଭାବନା ଅଧିକ, ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଓଡ଼ିଶା ଉପକୂଳରେ ଏବଂ ତତ୍ସଲଙ୍ଗ ଅଞ୍ଚଳ ଓ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। 16 ଜୁନ୍ରୁ 19 ଜୁନ୍ ଆଗାମୀ 2-5 ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ମତ୍ସ୍ୟଜୀବୀମାନଙ୍କ ପାଇଁ ନାହିଁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ତୋଫାନ ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ପରିସ୍ଥିତି ରହିବାର ସମ୍ଭାବନା ରହିଛି। ଆଗାମୀ 2 ଦିନରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଏକ ଭକ୍ତି ଗୀତ। କଣ୍ଠଶିଳ୍ପୀ ସରିତା ଦାସ, ଶିଳ୍ପୀଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ଗୀତ ରଚନା।

0: ସରିତା ଦାସଙ୍କ କଣ୍ଠରେ ଶୁଣୁଥିଲେ ଏହି ଭକ୍ତି ଅର୍ଘ୍ୟଟି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: କମ୍ ସମୟରେ ଅଧିକ ଫାଇଦା ମାତ୍ର ଗୋଟିଏ କ୍ଲିକ୍ରେ, ବଢିଆ।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍.ବି.ଆଇ. କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ବନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଆକାଶବାଣୀ କୋରାଲ ଗ୍ରୁପ ଦ୍ୱାରା ସମବେତ କଣ୍ଠରେ ଦେଶାତ୍ମକ ବୋଧକ ସଙ୍ଗୀତ।

0: ଶୁଣୁଥିଲି ସମବେତ କଣ୍ଠରେ ଦେଶାତ୍ମକ ବୋଧକ ସଙ୍ଗୀତ ଗୀତଟିକୁ ରଚନା କରିଥିଲେ ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି। ସମବେତ କଣ୍ଠରେ ଗାୟନ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ। ମାମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
2: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
1: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
2: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
1: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତ।

0: ପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ ମା ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
1: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
0: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
1: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷ୍ୟପତି ଦିଦି।
0: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
1: ବିକାଶର ଧାରା ଓଡ଼ିଶା ସାରା।
2: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ ପସିଲା।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ବନସ୍ତି ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ। ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
6: ଆକାଶବାଣୀ ପୁରୀ ପ୍ରଚାର କରୁଛି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଏହି ଗୀତଟି ନିଜାମଙ୍କ ଗୀତ ରଚନାରୁ। କଣ୍ଠରେ ସଜାଇଛନ୍ତି ଶିଳ୍ପୀ ମହମ୍ମଦ ଅଜିଜ୍।

0: ବୟସ ହେଉଛି 28ରୁ 29 ବର୍ଷ। ତାର ମାନେ ହେଉଛି ଆମେ ଯୁବକ, ଭାରତ ଏକ ଯୁବକ ମାନଙ୍କର ରାଷ୍ଟ୍ର, ତେଣୁ ଏଇଟା ଗୋଟେ ସୁଯୋଗ ବୋଲି ଆମେ କହିବା। ତେଣୁ ଆଗାମୀ 2-3 ଦଶନ୍ଧି ପର୍ଯ୍ୟନ୍ତ, ପ୍ରାୟ 20ରୁ 30 ବର୍ଷ ଯାଏ, ଭାରତ ପାଖରେ ବିଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଜନସଂଖ୍ୟା ବା ୱାର୍କିଂ ଏଜ୍ ପପୁଲେସନ୍ ରହୁଛି, ଏକଥା ଆମେ ସମସ୍ତେ ଜାଣିଥାଏ। ସେଥିଲାଗି ଭାରତକୁ ବର୍ତ୍ତମାନ ସମଗ୍ର ବିଶ୍ୱ ସମ୍ମାନ ଦେବାକୁ ଆରମ୍ଭ କରିଛି। ଯୁବକମାନଙ୍କର ଦେଶ ହିସାବରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଆମେ ସୃଷ୍ଟି କରିଛେ। ଡିଜିଟାଲ, ଯେମିତି ମୁଁ କହୁଥିଲି, ଡିଜିଟାଲ ଇଣ୍ଡିଆ ଏବଂ ଗିଗ୍ ଇକୋନୋମିକୁ ଆମେ ବ୍ୟବହାର କରୁଛେ। ଫ୍ରିଲାନ୍ସିଂ, କଣ୍ଟେଣ୍ଟ କ୍ରିଏସନ୍, ଇ କମର୍ସ, ଏମିତିକି ବହୁତ ପ୍ରକାରର ଆମେ ତାକୁ ରୋଜଗାର, ତତ୍କାଳ ରୋଜଗାର ଆମେ ତାକୁ ମିଳୁଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ମୁଁ କହୁଥିଲି ବୋଧେ ଟିକେ ଆଗରୁ, ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍। ଜଣେ ଚାହିଁଲେ ବା କିଛି ଯୁବକ ସାଙ୍ଗ ହେଇକି ମିଶିକିରି ଗୋଟେ ଷ୍ଟାର୍ଟଅପ୍ ଆରମ୍ଭ କରିଦେଇପାରନ୍ତି, ଯେଉଁଥିରେ ଯୁବକମାନେ କେବଳ ଚାକିରି ଖୋଜୁନାହାନ୍ତି, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦବା ପାଇଁ ସାମର୍ଥ୍ୟ ଅର୍ଜନ କରିସାରିଲେଣି। ଆଇଟି ଏବଂ ଏଆଇ, ମନେଥିବ କିଛି ବର୍ଷ ତଳେ ସମସ୍ତେ ଇନଫର୍ମେସନ୍ ଟେକ୍ନୋଲୋଜି କଥା କହୁଥିଲେ, ଆଜିକାଲି ତା ସାଙ୍ଗରେ କହିଲେଣି ଏଆଇ କଥା, ମାନେ ଏଆଇ ମାନେ କୃତ୍ରିମ ବୁଦ୍ଧିମତା, ସେଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଥା ମୁଁ କହୁଛି, ସେଥିରେ କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ କ୍ଷେତ୍ରରେ ନୂଆ ଚାକିରି ସୃଷ୍ଟି ହେଉଛି। ସେକୁ ସାହାଯ୍ୟ କରିବା ପାଇଁ ଆମେ ବର୍ତ୍ତମାନ ମାଇକ୍ରୋ ଚିପ୍ସ ମଧ୍ୟ ଓଡ଼ିଶା ଭଳି ରାଜ୍ୟରେ 3-3 କାରଖାନା ଆମର ଆରମ୍ଭ ହେଲାଣି। କେବଳ ଆମେ ଯୁବକମାନଙ୍କୁ ଶିକ୍ଷିତ କରୁନାହେଁ, ତା ସାଙ୍ଗେ ସାଙ୍ଗେ ସେମାନଙ୍କ ପାଇଁ ସାଧନ ମଧ୍ୟ ଯୋଗାଇ ଦେଉଛେ। ଆମ ପାଇଁ କିନ୍ତୁ ଗୋଟେ ଚ୍ୟାଲେଞ୍ଜ ଅଛି, ସେ ଚ୍ୟାଲେଞ୍ଜ ହେଉଛି ଏଇଆ ଯେ ଆମର ଯୁବକମାନେ ପାଠ ପଢ଼ିଛନ୍ତି ଭଲ, ସମସ୍ତେ ଶିକ୍ଷା ଗ୍ରହଣ କରିବା ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେଇଗଲାଣି, କିନ୍ତୁ ସେମାନଙ୍କ ପାଖରେ ସ୍କିଲ୍ର ଗ୍ୟାପ୍ ଅଛି ବା ଆପଣଙ୍କ ଦକ୍ଷତାର ଅଭାବ ରହିଛି। ତାଙ୍କ ପାଖରେ ଡିଗ୍ରୀ ଥିଲେ ମଧ୍ୟ ଆଧୁନିକ ଶିଳ୍ପ ସଂସ୍ଥା, ଆଜିକାଲି ଆଉ ଶିଳ୍ପରେ ବେଶୀ ନିଯୁକ୍ତି ହଉନି, ସେଠି କମ୍ପ୍ୟୁଟର ବା ଆପଣ ଏଆଇର ବ୍ୟବହାର କରାହଉଛି, କାମ ହଉଛି। ତେଣୁକରି ସେଥିପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଦରକାର, ଯୋଉ ବ୍ୟବହାରିକ ଜ୍ଞାନ ଦରକାର, ଯୋଉଟା ୟୁଜ୍ଫୁଲନେସ୍ ହବ, ସେଇ ଜିନିଷ ଗୁଡାକ ଆମ ପାଖରେ ଟିକେ ଅଭାବ ରହିଛି। ଆମକୁ ବର୍ତ୍ତମାନ ଏନ୍ଇପି 20 ମାଧ୍ୟମରେ ଶିକ୍ଷା ଗ୍ରହଣ କରିବାକୁ ପଡିବ। ଆମ ଦେଶ ପାଇଁ ଏଇଟା ଗୋଟେ ବହୁତ ବଡ ଆହ୍ୱାନ, ଯୁବକମାନଙ୍କୁ ଆମେ ଯୁଗୋପଯୋଗୀ ଶିକ୍ଷା ଦବା ଏବଂ ସେମାନଙ୍କୁ ସମର୍ଥ କରିବା। ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ୟା ଭିତରେ 12 ବର୍ଷ ତାଙ୍କ ଶାସନ ହେଇସାରିଲାଣି, ସିଏ ସବୁବେଳେ ଗୋଟିଏ କଥା କହନ୍ତି, ଜ୍ଞାନ। ଜ୍ଞାନ ମାନେ କଣ? GYAN ମାନେ ଗରିବ, ଯୁବବର୍ଗ, ୟୁଥ, ଅନ୍ନଦାତା ଏବଂ ନାରୀ ଶକ୍ତି, ଏଇ ଯୋଉ ଭିତରୁ ଯୁବକମାନେ ବି ଅଛନ୍ତି। ଯୁବ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି, କୃଷି ଋଣ ଦିଆଯାଉଛି, ଏକ୍ସପୋର୍ଟ କରି ବିଦେଶକୁ ରପ୍ତାନୀ କରିବା ପାଇଁ, ଆମେ ତ ଜାଣିଛେ ଓଡ଼ିଶାରୁ ଆମ୍ବ ଗଲାଣି, ଓଡ଼ିଶାରୁ ମାଣ୍ଡିଆ ଯାଉଛି, ପନିପରିବା ବି ଯାଉଛି। ଯୁବକମାନଙ୍କ ନେତୃତ୍ୱରେ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ ହେଇପାରିବ, ଟେକ୍ନୋଲୋଜି ତାଙ୍କ ପାଖରେ ହିଁ ଅଛି, କୃଷି ବିଜ୍ଞାନ କେନ୍ଦ୍ରରୁ ସେମାନେ ସମସ୍ତେ ବିଭିନ୍ନ ପ୍ରକାର ଆଣୁଛନ୍ତି, ମହୁ ଚାଷ, ଛତୁ ଚାଷ, ଫଳ ଚାଷ, ପ୍ରକ୍ରିୟାକରଣ ଶିଳ୍ପ, ଅନେକ କିଛି କରିବା ପାଇଁ ଯୁବକମାନଙ୍କ ପାଖରେ ଇଚ୍ଛା ଶକ୍ତିର ଅଭାବ ନାହିଁ। ସେମିତି ମହିଳାମାନେ, ସେମାନେ ସୁଭଦ୍ରା ଟଙ୍କା ତାଙ୍କୁ ମିଳୁଛି, ମିଶନ ଶକ୍ତିର ଋଣ ମିଳୁଛି, ମୁଦ୍ରା ଋଣ ବି ମିଳୁଛି, ସେମାନେ ମହିଳାମାନେ ଆଉ ଘର କଣରେ ବସିବା ପାଇଁ ନାହାନ୍ତି। ଯୁବତୀମାନେ ବିଶେଷ କରିକି, ଯେଉଁମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଉଛନ୍ତି ବା ସେମାନେ ଚାହୁଁଛନ୍ତି କିଛି କରିବା ପାଇଁ, ଆମେ ସେମାନଙ୍କ ପାଇଁ ଅପୂର୍ବ ସୁଯୋଗର କବାଟ ଖୋଲିଯାଇଛି। ଯୁବ ଯୁବତୀମାନଙ୍କ ପାଇଁ କ୍ରୀଡ଼ା, ସଂସ୍କୃତି, ଶିକ୍ଷା, ଏ ସବୁଥିପାଇଁ ବିରାଟ ସୁବିଧା ଅଛି। ଏବେ ତ ଅଳ୍ପ ଦିନ ତଳେ ଓଡ଼ିଶା ସରକାର କହିଲେଣି ଯେ KG-PG ଯାଏ ମାଗଣା ଶିକ୍ଷା ମିଳିବ, କି ତା ଆଗରୁ ମଧ୍ୟ ବୈଷୟିକ ଉଚ୍ଚ ଶିକ୍ଷାରେ ଆରକ୍ଷଣ ବି ଦେଇଛନ୍ତି ବିଭିନ୍ନ ବର୍ଗର, ଯେମିତି ଆପଣଙ୍କର ST ଏବଂ SC, ଏମିତିକି OBC ମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆ ହେଇଛି। ଗରିବ ମାନଙ୍କ ପାଇଁ କି ଶିକ୍ଷା ମାଗଣା, ସ୍ୱାସ୍ଥ୍ୟ ମାଗଣା, ଗମନାଗମନ, ଗୃହ, ପାନୀୟ ଜଳ, ପାଇଖାନା କଣ ନ କରାଯାଉଛି, ସବୁ କରାଯାଉଛି। ଇଣ୍ଟର୍ଣ୍ଣସିପ୍ ଯୋଜନା କଥା ଆପଣ ଶୁଣିଥିବେ, ଇଣ୍ଟର୍ଣ୍ଣସିପ୍ ଯୋଜନାରେ ମଧ୍ୟ ଯେଉଁମାନେ ସବୁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି, ସେମାନେ ଷ୍ଟାଇପେଣ୍ଡ ପାଇକିରି ଟ୍ରେନିଂ ନେବା ପାଇଁ ମଧ୍ୟ ବ୍ୟବସ୍ଥା ଅଛନ୍ତି। ନୂତନ ଶିକ୍ଷାନୀତି କଥା କହୁଥିଲି, ଗ୍ଲୋବାଲ ସ୍କିଲ୍ ମ୍ୟାପିଂ କଥା ମୁଁ କହୁଛି, ଯେଉଁମାନେ ସବୁ ବିଦେଶକୁ ଯିବେ ପାଠ ପଢି, ସେମାନେ ଯଦି ବିଦେଶୀ ଶିକ୍ଷା ମାନେ ତାଙ୍କର ଭାଷା ଶିକ୍ଷା ନ କରିଥିବେ, ସେଠି କେମିତି କରିବେ କାମ, ତେଣୁ ସେମାନଙ୍କ ପାଇଁ ମଧ୍ୟ ଦିଆଯାଉଛି। ଆମେ ଜାଣିଛେ 1947 ଭାରତ ସ୍ୱାଧୀନତା ଲାଭ କରିଥିଲା, ଆଗାମୀ 2047 ଆମେ 100 ବର୍ଷ ପୂର୍ଣ୍ଣ କରିବା। ମୋଦିଜୀଙ୍କର ସ୍ୱପ୍ନ ଅଛି, ପ୍ରଚେଷ୍ଟା ଅଛି, ସବକା ସାଥ ସବକା ବିଶ୍ୱାସ ସହିତ ସମସ୍ତଙ୍କର କାମ କରିବା ପାଇଁ ଚାହୁଁଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଯୁବକ ଯୁବତୀ ମୋଦିଙ୍କର ଯୋଉ ସ୍ୱପ୍ନକୁ ସାକାର କରିବା ସହିତ ନିଜ ଜୀବନକୁ ଆଲୋକିତ କରିବା ପାଇଁ ହାତରେ ହାତ ମିଶେଇ, କାନ୍ଧରେ କାନ୍ଧ ମିଶେଇ ସବୁ ଯୋଜନାର ସୁଫଳ ହାତକୁ ନେବାକୁ ପଡିବ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
3: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
4: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
1: କୁଆଡେ
4: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
5: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟଘର.gov.in।
8: ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର

0: ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
1: ଯେଉଁ ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହେଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ, ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଏହାର ମାଟି ପବିତ୍ର।
0: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱ ରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ, ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
1: ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ, ବର୍ତ୍ତମାନ ସୁଦ୍ଧା କୌଣସି ହେଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡ଼ାକ ଖୋଲିବ, ଯେହେତୁ ପିଲାମାନଙ୍କର।
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏ ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ବର 1440 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି, ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ।

ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମ ବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ ମାନସିକ ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତାଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଦଶଳି ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେତ୍ରରୁ।
4: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଓଡ଼ିଶାର ଗଣପର୍ବ।

ରଜ ଆଲେଖ୍ୟ ସୁଷମା ପରିଜା ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ ରଜ ଓଡ଼ିଶାର ପାରମ୍ପରିକ ଗଣପର୍ବ ଏହି ପର୍ବଟି ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତି ସହିତ ଜଡ଼ିତ ପୃଥିବୀ ମାତାଙ୍କୁ ଜଣେ ନାରୀ ଭାବେ ମାନ୍ୟତା ଦେଇ ଏହି ପର୍ବକୁ ନାରୀତ୍ୱର ପ୍ରତୀକ ଭାବେ ପାଳନ କରାଯାଏ ଏହି ତିନି ଦିନ ସାଧାରଣ ନାରୀଟିଏ ଋତୁମତୀ ହେବା ଭଳି ନିଦାଘର ରୌଦ୍ରତା ପରେ ଅତିଷ୍ଠ ପୃଥିବୀ ମାତା ଋତୁମତୀ ହୋଇଥାନ୍ତି ତେଣୁ ଏହି ତିନି ଦିନ ତାଙ୍କର ବିଶ୍ରାମ ଆବଶ୍ୟକ ହୋଇଥାଏ ସାଧାରଣ ନାରୀଟିଏ ତୃତୀୟ ଦିନ ପରେ ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରି ପ୍ରଜନନକ୍ଷମ ହେବା ଭଳି ପୃଥିବୀ ମାତା ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ କରିବା ପରେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହୋଇ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି ବୋଲି ଓଡ଼ିଆର ଜନମାନସରେ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି ପୃଥିବୀ ମାତାଙ୍କୁ ସମ୍ମାନ ଦେଇ ପ୍ରତ୍ୟେକ ଓଡ଼ିଆ ଏହି ପର୍ବକୁ ଖୁବ୍ ନିଷ୍ଠାର ସହ ପାଳନ କରିଥାନ୍ତି ସେଥିପାଇଁ ଏହି ତିନି ଦିନ ଧରି କୌଣସି କୃଷିକାର୍ଯ୍ୟ ମଧ୍ୟ ହୁଏ ନାହିଁ ରଜ ପର୍ବ ତିନି ଦିନ ଧରି ପାଳନ କରାଯାଇଥାଏ ରଜ ସଂକ୍ରାନ୍ତି ଅର୍ଥାତ୍ ସୌରମାସର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହାପରେ ବର୍ଷା ଋତୁ ଆରମ୍ଭ ହୁଏ ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି ତୃତୀୟ ଦିନ ହେଉଛି ଭୂମି ଦହନ ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ରଜ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ରଜ ଦୋଳି ଗାଁ ଗହଳିରେ କତା ଦଉଡ଼ିର ଦୋଳି ବାଉଁଶ ଦୋଳି ପଟା ଦୋଳି ତିଆରି ହୋଇଥାଏ ରଜରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାକୁ ପସନ୍ଦ କରନ୍ତି ରଜ ପର୍ବର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ପୋଡ଼ପିଠା ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ପୋଡ଼ପିଠାକୁ ଖୁବ୍ ପସନ୍ଦ କରନ୍ତି ଏଣୁ ଏହା ଘରେ ତିଆରି ହୋଇଥାଏ ରଜ ପର୍ବର ତୃତୀୟ ଆକର୍ଷଣ ହେଉଛି ରଜପାନ ଏହି ସମୟରେ ବିଭିନ୍ନ ପ୍ରକାରର ମିଠା ମସଲା ଯୁକ୍ତ ବିଭିନ୍ନ ଆକୃତିର ପାନ ଖାଇବାକୁ ମିଳିଥାଏ ରଜ ପର୍ବ ଚାଷ ବା କୃଷିକାର୍ଯ୍ୟର ଅୟମ ଆରମ୍ଭକୁ ସୂଚାଇଥାଏ ପୁରୁଣା ସମୟରେ ଗାଁ ଗହଳିରେ ଏହି ରଜ ଉତ୍ସବ ଖୁବ୍ ସୁନ୍ଦର ଭାବରେ ପାଳିତ ହେଉଥିଲା ରଜ ସଂକ୍ରାନ୍ତିର ଚାରିଦିନ ପୂର୍ବରୁ ବିରି ଚାଉଳ ଢିଙ୍କିରେ କୁଟା ହୋଇ ରହୁଥିଲା ଶିଳରେ ହଳଦୀ ବଟା ହୋଇ ରହୁଥିଲା କୁଆଁରୀ ଝିଅ ନୂଆ ବୋହୂମାନଙ୍କ ପାଇଁ ସ୍ୱତନ୍ତ୍ର କୋଠଘର ସଜା ହେଉଥିଲା ପ୍ରଥମ ରଜର ପୂର୍ବଦିନକୁ ସଜବାଜ କୁହାଯାଏ ଗାଁ ଗାଁରେ କୋଠଘର ସଜା ହୋଇଥାଏ ରଜ ତିନି ଦିନ ଯାକ କୁଆଁରୀମାନେ ଏହି କୋଠଘରେ ଏକତ୍ରିତ ହୁଅନ୍ତି ବଡ଼ି ଭୋରରୁ ନଦୀ ପୋଖରୀରେ ତେଲ ହଳଦୀ ଲଗାଇ ଗାଧୁଆ ପାଧୁଆ ସାରି କୋଠଘରେ ବସି ସଜବାଜ ହୁଅନ୍ତି ବଡ଼ମାନେ ନିଜ ନିଜ ଭିତରେ ସଜ ହେବାବେଳେ ସାନମାନଙ୍କୁ ଚନ୍ଦନ ଟିପା ଅଳତା ନକ୍ପାଲିସ୍ ଲଗାଇ ସଜବାଜ କରିଦେଇଥାନ୍ତି ପ୍ରତି ଘରୁ ପୋଡ଼ପିଠା ମିଠା ଫଳମୂଳ ଆସି ଏକତ୍ରିତ ହୋଇଥାଏ ସେଇ କୋଠଘରେ ଅଭିଆଡ଼ି ଝିଅମାନେ ପିଠାପଣା ଖାଇ ନୂଆ ପୋଷାକ ପିନ୍ଧି ରଜଦୋଳି ଖେଳନ୍ତି ରଜ ତିନି ଦିନ ଝିଅମାନଙ୍କୁ ଖାଲିପାଦରେ ଚାଲିବା ମନା ସେମାନେ ଗୁଆ ଖୋଳପା କଦଳୀ ପାଟୁଙ୍ଗା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ରଜପର୍ବ ସହିତ ରଜଦୋଳି ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଦୋଳି ଖେଳିବା ବେଳେ ଏହି ଗୀତ ସବୁ ମନକୁ ମନ ତିଆରି କରିଥାନ୍ତି କୁମାରୀମାନେ ଏହା ଯେତିକି ଶ୍ରୁତିମଧୁର ସେତିକି ସାରଗର୍ଭକ ମଧ୍ୟ ଦୈନନ୍ଦିନ ଜୀବନର କଥା ଥାଏ ଏହି ଗୀତରେ ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା ଭୋଜନ ଶେଷରେ ତାମ୍ବୁଳ ସେବନ ଏକ ପ୍ରାଣମୟ ବ୍ୟବସ୍ଥା ଓଡ଼ିଆଙ୍କ ଠାକୁର ବଡ଼ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରତିଦିନ ଭୋଜନ ପରେ ପାନ ଖାଇ ନିଦ୍ରା ଯାଆନ୍ତି ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ ପାନରେ ଦିଆଯାଉଥିବା ଚୂର୍ଣ୍ଣ ଲୌହଶକ୍ତିପୂର୍ଣ୍ଣ ଏବଂ ଖଇର ଦାନ୍ତକୁ ବେଶ ମଜବୁତ କରିଥାଏ ସାଧାରଣ ଦିନ ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର ବସୁମତୀ ସ୍ନାନ ହେଉଛି ରଜର ଅନ୍ତିମ ଦିବସ ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇ ସୃଜନ କ୍ଷମତାଶିଳା ଅର୍ଥାତ୍ ଶସ୍ୟବୀଜ ଧାରଣକାରିଣୀ ହୋଇଥାନ୍ତି ସେଥିପାଇଁ ବସୁମତୀ ସ୍ନାନ ଦିନ ନିଶ୍ଚୟ ଟିକିଏ ବର୍ଷା ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି

ଏହି ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ, କଣ୍ଠଦାନ କରିଛନ୍ତି ଅଭିଜିତ, ସଙ୍ଗୀତରେ ସଜାଇଛନ୍ତି ଶାନ୍ତିରାଜ ଖୁସଲା।

ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଗୀତଟି ତୁ ମୋ ଆରମ୍ଭ ତୁ ମୋ ଶେଷ କଥାଚିତ୍ରରୁ ଉଦିତ ନାରାୟଣ ଓ ଇରା ମହାନ୍ତିଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନା।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ

0: ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଅଗ୍ରଗତି ସମ୍ପର୍କରେ ସ୍ଲୋଭାକିଆର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଚୁକ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ବ୍ରାଟିସ୍ଲାଭାଠାରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ୟୁରୋପୀୟ ସଂଘ ସହ ଏହି ଚୁକ୍ତିନାମା ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କର ନୂତନ ମାର୍ଗ ଉନ୍ମୋଚନ କରିବ। ପ୍ରଯୁକ୍ତି ବିଦ୍ୟାର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଭାଗିତାର ଏହା ଏକ ପ୍ରମୁଖ ମାଧ୍ୟମ ପାଲଟିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଆଧାରିତ ବୁଝାମଣାପତ୍ର ଏ କ୍ଷେତ୍ରରେ ସାର୍ବଜନୀନ ଭିତ୍ତିଭୂମି ଏବଂ ନବସୃଜନ ନେତୃତ୍ୱାଧୀନ ସହଯୋଗକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ ବିଶ୍ୱାସ ଏବଂ ରଣନୈତିକ ସହଭାଗିତାକୁ ଏହା ପ୍ରତିଫଳିତ କରୁଛି।
1: रक्षा सहयोग हमारे गहरे आपसी विश्वास और स्ट्रेटेजिक कन्वर्जेंस का प्रमाण है। मुझे खुशी है कि इस महत्वपूर्ण क्षेत्र में आज हमने लेटर ऑफ इंटेंट साइन किया। इससे ज्वाइंट डेवलपमेंट, ज्वाइंट प्रोडक्शन और डिफेंस इंडस्ट्रीज के बीच सहयोग को नई गति मिलेगी।
0: ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଆନ୍ତର୍ଜାତିକ ସ୍ତରରେ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସମସ୍ତ ପ୍ରକାର ବିବାଦ ଏବଂ ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଲୋଭାକିଆ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ଭାରତ ଚେୟାର ପ୍ରତିଷ୍ଠା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ନବସୃଜନ ସହିତ ବିଶ୍ୱାସ, ଦାୟିତ୍ୱ ଏବଂ ମାନବିକ ମର୍ଯ୍ୟାଦା ଉପରେ ଏଆଇର ଭବିଷ୍ୟତ ନିର୍ଭର କରିବ। ପ୍ରବାସୀ ଭାରତୀୟ ସ୍ଲୋଭାକିଆର ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଗସ୍ତକୁ ଐତିହାସିକ ଭାବେ ବର୍ଣ୍ଣନା କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆକୁ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବ୍ୟାପକ ସହଭାଗିତାକୁ ଉନ୍ନତ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ 11 ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଲୋକସମ୍ପର୍କ, ଉଚ୍ଚଶିକ୍ଷା, କ୍ୱାଣ୍ଟମ୍ ଯୋଗାଯୋଗ, ପ୍ରବାସୀ ଶ୍ରମ କ୍ଷେତ୍ର ଆଦି ଏଥିରେ ଅନ୍ତର୍ଭୁକ୍ତ। ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପ୍ରଥମ ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ କାର୍ଯ୍ୟକାରୀ ହୋଇଛି। ଗୋଆରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀରେ ଯୋଗଦେଇ ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲକୁ ବିକଶିତ କରିଛନ୍ତି। ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଗତ ଆର୍ଥିକ ବର୍ଷରେ ଦେଶର ପବନ ଶକ୍ତି କ୍ଷମତା ରେକର୍ଡ ପରିମାଣ 6.1 GW ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ 46% ଅଭିବୃଦ୍ଧି ଘଟି ମୋଟ 56.1 GW ଅତିକ୍ରମ କରିଛି। ଏହି ସଫଳତା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି କ୍ଷେତ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ଦେଶର ପବନ ଟର୍ବାଇନ୍ ଏବଂ ଏହା ସହିତ ଜଡ଼ିତ ସାମଗ୍ରୀଗୁଡ଼ିକର ରପ୍ତାନୀ 12,000 କୋଟି ଅତିକ୍ରମ କରିଛି। ବିଶ୍ୱ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଚାହିଦାକୁ ଏହା ପ୍ରତିଫଳିତ କରୁଛି। ସମାରୋହରେ ଯୋଗଦେଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟାର ଗ୍ରହଣୀୟତା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜ ପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା

ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ ଆନନ୍ଦ ଏବଂ ସୌହାର୍ଦ୍ଦର ବନ୍ଧନକୁ ଅଧିକ ସୁଦୃଢ଼ କରିଥାଏ। ଶ୍ରୀ ମୋଦି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଏବଂ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ରୁଷ ଗତକାଲି ରାତିରେ କିଭ୍ ଏବଂ ଖାରଖିଭ୍ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି କହିଛନ୍ତି। ବହୁ ପରିମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ସହ ଏକ ଧାର୍ମିକ ସ୍ଥଳୀରେ ନିଆଁ ଲାଗିଯାଇଥିବା ସେ କହିଛନ୍ତି। ଶ୍ରୀ ଜେଲେନ୍ସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପୃଥକ୍ ପୃଥକ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି ଦୁଇଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି।

0: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି ଦୁଇଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ କହିଛି ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଯୁବବର୍ଗଙ୍କୁ ସାମିଲ କରିବା ଏବଂ ସୁଶାସନ ନୀତିନିୟମ ତଥା ସଂସଦୀୟ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଦେଶର ଯୁବବର୍ଗଙ୍କ ଦକ୍ଷତା, ଚିନ୍ତାଧାରା ଏବଂ ଆକାଂକ୍ଷାକୁ ଏକ ଜାତୀୟ ଆଲୋଚନାରେ ପ୍ରତିଫଳନ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦେଶର ବିକାଶ ଯାତ୍ରାରେ ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂହ କହିଛନ୍ତି ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂହ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 1 1 7 2331 4 4 4 2331 0481 ଏବଂ 2371 7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ଧ୍ରପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ନୂତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସୃଷ୍ଟି ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିସହ ଦେଶରେ ଏନ୍ସିସି ରାଜ୍ୟ ନିର୍ଦ୍ଦେଶାଳୟ ସଂଖ୍ୟା 19 ବୃଦ୍ଧି ପାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ନୂତନ ନିର୍ଦ୍ଦେଶାଳୟଗୁଡ଼ିକ ଅଧିକ ଏନ୍ସିସି କ୍ୟାଡେଟ୍କୁ ଗଣତନ୍ତ୍ର ଦିବସ ପରେଡ୍ ଶିବିର ଏବଂ ଅଲ୍ ଇଣ୍ଡିଆ ଥଲ୍ ସୈନିକ ଶିବିର ଭଳି କେନ୍ଦ୍ରୀୟ ସଂଗଠିତ ଶିବିରଗୁଡ଼ିକରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ମୁକାବିଲା ହେବ। ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ଓ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳପଥର ତୃତୀୟ ଡିଭିଜନ ଭାବେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ 696 କିଲୋମିଟର ରେଳପଥ ବିଶିଷ୍ଟ ଏହି ଡିଭିଜନ ଅଧୀନରେ କୋରାପୁଟ ସିଙ୍ଗାପୁର ରୋଡ୍, କୋତୱାଲସା କିରଣ୍ଡୋଲ, କୁନେରୁ ଥେରୁବାଲି ଓ ଗୁଣୁପୁର ପାରାଳାଖେମୁଣ୍ଡି ରେଳପଥ ରହିଛି। रायगढ़ डिविजन कार्यक्षम होगा द्वारा दक्षिण ओडिशार रेल भित्तिभूमि एवं वाणिज्यिक कार्यकलाप

0: ସୀତାପା ଓଳିକି ହଉଛି।
1: ଓଳିକି ଓଳିକି ମାନେ ଚାଷବାସ କଥା ଟିକେ କହୁନୁ।
0: ହଁ ସୀତାପା, ଯୋଉଭଳି ଭାବରେ ଗରମ ହଉଛି ନା କୁହନି, ସେ ଗୋପାଳ ଭାଇଟା ଇଏ ଉଦୁ ଉଦିଆ ଖରାଟାରେ ତାର ଗାଈଟିକୁ ନେଇକିରି ଜମିକି ଯାଉଥିଲା। ମୁଁ ଏତେ ବିରକ୍ତିଆ ହେଲି, ଆରେ ଏଡ ବଡ ଖରା, ତମେ ବି ଖରାରେ ସଢୁଛ, ଗୋରୁ ଗାଈ ମାନଙ୍କୁ ବି ହଇରାଣ କରୁଛ, ଇଏ କଥା କଣ ମ।
1: ସବୁବେଳେ ପରା ଆମେ କହୁଛେ ଖରାବେଳେ ତମେ ଜମା ଗାଈକି

0: ନେଇକିରି ବାନ୍ଧିବାକୁ ଯିବନି କି ଖରା ସମୟରେ ଆମେ ତାଙ୍କୁ ଘରେ ଯାହା ଆମର କୁଣ୍ଡା ତୋରାଣୀ ରହିଛି ତାକୁ ଖାଇବାକୁ ଦବା, ନଡ଼ା ପକେଇ ଦବା, ଖରା ଟିକେ କମିଲେ ତାଙ୍କୁ ଟିକେ ବାହାରେ ବୁଲେଇ ଆଣିବା। ଏ ସମୟରେ ଖରାରେ ଗାଈ ଗୋରୁଙ୍କୁ ନେଇକିରି ବାନ୍ଧିବା କଣ ଠିକ? ସେ ଗୋପାଳ ଭାଇ କି କିଛି ଜଣା ପଡୁନି।
1: ହଁ ପରା, ବୁଝିଲ ସୀତାପା, ଆମେ ଯେମିତି ଆମର ପଶୁ ସମ୍ପଦ ହଉଛି ସେମିତି, କାରଣ ଆମେ ସେମାନଙ୍କ ଠାରୁ ବହୁତ ପ୍ରକାର ସୁବିଧା ପାଉଛେ। ଆମେ କ୍ଷୀର ପାଉଛେ, ଦହି କରୁଛେ, ଛେନା କରୁଛେ, ଆମେ ଚଳୁଛେ। ତେଣୁ ତାଙ୍କୁ ଯଦି ଆମେ ଏଇ ଖରାରେ ନେଇକିରି ଖଟେଇବା, ଖରାରେ ଛାଡିଦବା, ପଇସା ରୋଜଗାର କଲାବେଳକୁ କରିବା, ଇଏ କେତେ ନିଷ୍ଠୁର କଥା କହିଲ।
0: ସେଇ କଥା କାର୍ଯ୍ୟକ୍ରମ ମାଧ୍ୟମରେ ଗୋପାଳ ଭାଇ ଭଳିଆ ଆଉ ଯୋଉ ଭାଇମାନେ ଅଛନ୍ତି, ଭଉଣୀମାନେ ଅଛନ୍ତି, ସେମାନେ ଏଇ ଖରାରେ ନେଇ ଗାଈ ଗୋରୁ ବାନ୍ଧୁଛନ୍ତି, ତାଙ୍କୁ ମନା କରିବା, ସେମାନେ ବାନ୍ଧନ୍ତୁନି। ମଣିଷ ଯେମିତି ତାଙ୍କୁ କଷ୍ଟ ହଉଛି, ଖରା ସେମାନେ ସହି ପାରୁନାହାନ୍ତି, ଗାଈ ଗୋରୁ ଛେଳି ମେଣ୍ଢା ସେମାନଙ୍କୁ ବି କଷ୍ଟ ହଉଛି, ତାଙ୍କର ଜୀବନ ଅଛି ନା।
1: ହଁ ବୁଝିଲ ସୀତାପା।
0: ଓ
1: ଆଉ ଗୋଟେ କଥା ତମେ ଭୁଲି ଯାଇଛ।
0: କୋଉ କଥା କହୁନୁ?
1: ଆରେ ରଜ ମଉଜ କଥା ତ ଛାଡିଗଲ।
0: ମଲା ମଲା, ଦେଖିଲୁ ଦେଖିଲୁ ସେ କଣରେ ତୋ ପାଇଁ ପିଠା ଆଣିକିରି ଥୋଇଛି, ଛାଡିଯିବି କୋଉଠି?
1: ଆଚ୍ଛା, ତାହେଲେ ପୋଡ଼ ପିଠାର ମହକ ବି ଆସିଲାଣି ଆଉ।
0: ହଁ, ଆଜି ହଉଛି ରଜ ସଂକ୍ରାନ୍ତି, ଆଉ କେତେ କାମ ଘରେ, କଣ କରିବା? ପିଲାମାନେ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିବୁ, ଏ ପିଠା ଖାଇବୁ, ତାପରେ ରଜ ପାନ, ସାଇ ପଡ଼ିଶା ପିଠା ହେଲେ ଦିଆ ଦେଇ, କାମ ଯେ କାମ, ମତେ ଜମା ହେଲେ ଫୁରସତ ନଥିଲା, ତାର ଭିତରେ ମୁଁ ଆସିଛି କୋଠ ଘରକୁ। ସେ କଥା
1: ବୁଝିଲ ସୀତାପା, ଏଇ ରଜ ହଉଛି ଗୋଟେ ବଡ ପର୍ବ, ଭାଇଚାରାର ପର୍ବ। ସମସ୍ତେ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିବେ, ନୂଆ ପୋଷାକ ପିନ୍ଧିବେ, ରଜ ଦୋଳି, ରଜ ପାନ, ତା ଛଡା ଆମର ଯୋଉ ଝିଅ ବୋହୂ ମାନେ ସେମାନେ ଦେଖୁନ ଭୂମିରେ ଚାଲିବେନି,
0: କାଟିବେନି କି ବାଟିବେନି, କଦଳୀ ଫାଟୁକାରେ ଚାଲିବେ, ଏଇ କଥା ତ ତୁ କହୁଛୁ। ହଉ ହଉ, କଣ କରିବା, ବାର ମାସରେ ତେର ପର୍ବ, ସବୁ ପର୍ବ ସାଙ୍ଗେ ଆମେ ଜଡିତ ହେଇ ରହିଛେ।
1: ତାହେଲେ ସୀତାପା, ଏ କଥା ଆମର ପଡିଲା, ମୁଖ୍ୟ କଥା ହଉଛି ଆମର ଯୋଉ ଜୁନ ଏକ ତାରିଖ ଠାରୁ ଜୁନ ତିରିଶ ତାରିଖ ପର୍ଯ୍ୟନ୍ତ ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ଚାଲିଛି, କ୍ଷେତ ବଚାଓ ଅଭିଯାନ।
0: ଆଉ ପଚାରିବାକୁ ଅଛି ମାନେ, କ୍ଷେତ ବଚାଓ ମାନେ ଆମେ ସବୁବେଳେ କହୁଛୁ ମାଟି ହଉଛି ମା, କ୍ଷେତ ଯଦି ଆମକୁ ଫସଲ ନଦବା, ଆମେ ଖାଇବା କଣ, ବଞ୍ଚିବା କଣ? ତେଣୁ ମାଟିକି ବଞ୍ଚେଇବା ହେଲା ଆମର ପ୍ରଥମ କର୍ତ୍ତବ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଆମର ସେ ମଧ୍ୟପ୍ରଦେଶରେ ଜୁନ ମାସ ସାରା ଏକ ତାରିଖରୁ ତିରିଶ ତାରିଖ ବ୍ୟାପୀ, ତୁ ଯୋଉ କଥାଟି କହିଲୁ, ସମସ୍ତଙ୍କ ଭିତରେ ସଚେତନତାର ବାର୍ତ୍ତା ପହଞ୍ଚେଇବା ପାଇଁ କ୍ଷେତ ବଚାଓ ଅଭିଯାନଟି ଆରମ୍ଭ କରାହେଇଛି।
1: ହଁ ପରା ସୀତାପା, ମୁଖ୍ୟ କଥା ହଉଛି ଆମେ ରାସାୟନିକ ସାରକୁ ଦୂରେଇବା। ଆମେ କେମିତି ଜୈବିକ ଖତ ଦେବା, ଏଇ ଜିଆ ଖତ ଦେବା, ସବୁଜ ଖତ ଦେବା, ଏସବୁ ପଦ୍ଧତିରେ ଆମେ ଯଦି ମାଟି ମାର ଉର୍ବରତା ବଢେଇବା, ମାଟିର ଉର୍ବରତା ଶକ୍ତି ବଢିବ, ଆମକୁ ଭଲ ଅମଳ ଦେବ, ମାଟିର ସୁରକ୍ଷା ହେଇପାରିବ, ଫଳରେ ଯାହା ସବୁ ଫଳ ପନିପରିବା ଉପୁଜିବ, ଆମେ ତାକୁ ଖାଦ୍ୟ ଖାଇ ଆମେ ବି ସୁସ୍ଥ ରହିପାରିବା, ଆଉ ଅନ୍ୟମାନଙ୍କୁ ବି ବାଣ୍ଟି ପାରିବା,
0: ଆମର ଏ ପରିବେଶ ମଧ୍ୟ ସୁସ୍ଥ ହେଇପାରିବ। ତାହାରି ଉପରେ ଆମର ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଯୋଉ ବାର୍ତ୍ତାଟି ଦେଇଛନ୍ତି ଆମେ ଶୁଣିବା।
1: ହଁ ହଁ ଶୁଣିବା।
2: ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈ ଓ ଅପନି ଧରତୀ ମାତା କେ ଲିଏ କର ରହେ ହୈ ଔର କ୍ୟୋଁ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ। ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ ପେଷ୍ଟିସାଇଡ କୀଟନାଶକ ଦବାଇ ଡାଲ ଡାଲ କେ ଐସି ହାଲତ କର ଦି କି ଧରତୀ ମାତା ବିମାର ହୋନେ ଲଗି। एक सीमा होती है खाद की, खाद डालने से मना नहीं कर रहा, खाद डालना है लेकिन कितना डालें, आखिर उसके बारे में विचार करना पड़ेगा। फिर इल्ली मारना है, कीड़े मकोड़े जो फसल में लगते हैं, दे स्प्रे, ऐसी हालत कर दी कि धरती माता बेचैन हो गई और अब पुकार के कह रही है मेरे बेटा बेटियों मैं तुम्हें जीवन देती हूँ, मैं तुम्हारे लिए फसलें पैदा करती हूँ, नदियां मेरे सीने से होकर बहती है जो तुम्हें पानी देती है, पेड़ जो तुम्हें ऑक्सीजन देते हैं वो मेरे पेट पर उगते हैं, लेकिन तुम ये क्यों कर रहे हो? इतना ज्यादा खाद डालोगे, इतना ज्यादा पेस्टिसाइड कीटनाशक दवाइयां डालोगे तो उससे माँ को कष्ट होता है, धरती को कष्ट होता है, और किसान भाइयों मित्र की जो जीव है कीट, अभी बात कर रहे थे, मुट्ठी भर मिट्टी में अगर माइक्रोस्कोप से देखोगे तो करोड़ों छोटे छोटे जीव है जीव, और ये जीव क्या करते हैं, ये जीव अगर जिंदा रहते हैं तो धरती से पोषक तत्वों को खींचते हैं और फसलों को उनसे आयरन हो, जिंक हो, बोरास हो, अलग अलग तरह के तत्व मिलते हैं, लेकिन हमने पेस्टिसाइड डाल डाल के वो मित्र कीटे मार डाले, उनकी संख्या बहुत कम हो गई। आप देखो पुराने जमाने में जब हम बोनी करते थे तो खेत की मिट्टी कितनी भुरभुरी रहती थी, कितनी, आप बखर डाल के देखो, आप हल डाल के देखो,

0: ହଁ ସୀତାପା, ଭଜନଟି ବହୁତ ବଢିଆ ଲାଗିଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆମର ଆଗକୁ କଣ ରହିଛି କାର୍ଯ୍ୟକ୍ରମ ଟିକେ କୁହ।
1: ଆଗକୁ ରହିଛି ଆମର ଜଳ କୃଷିର ଉନ୍ନତି ପାଇଁ ଉନ୍ନତ କିସମ ମାଛର ଗୁରୁତ୍ୱ।
0: ହଉ ଭଲ କଥା, ଆଉ ଶୁଣେଇ ଦିଅ।
1: ହଉ, ତେବେ ମାଛର କିସମ ଉପରେ ନିର୍ଭର କରେ କିଭଳି ଭାବରେ ଆମେ ଉତ୍ପାଦନ କରିବା, ତାରି ଉପରେ ଆଜି ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଆମନ୍ତ୍ରଣ କରିଛୁ ଆମେ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଖୁଣ୍ଟିଆ ମୁର୍ମୁଙ୍କୁ, ଯେ କି କୌଶଲ୍ୟା ଗଙ୍ଗ ସ୍ଥିତ ସିଫାରେ ସେ କାର୍ଯ୍ୟରତ। ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ।
1: ଆଜି ଯୋଉ ଆଲୋଚନା ରହିଛି ଜଳ କୃଷିର ଉନ୍ନତି ପାଇଁ ଉନ୍ନତ କିସମ ମାଛର ଗୁରୁତ୍ୱ, ସାର୍ ଏଇ ଯୋଉ ଉନ୍ନତ କିସମ ମାଛର ଆବଶ୍ୟକତା କଣ ପଡୁଛି?
2: ମ୍ୟାଡମ ଦେଖନ୍ତୁ, ବର୍ତ୍ତମାନ ଯୋଉ ଯୋଉ ଜାଳ ଗୁଡା ଆମ ପାଖରେ ଥିଲା ମାଛର ଜାଳ, ସେଥିରେ ଆମର କଣ ହଉଥିଲା, ବହୁତ ଦିନ ଧରିକି ସେ ବ୍ରିଡିଂ ଗୁଡାକ କଣ୍ଟିନ୍ୟୁଅସ୍ଲି ଲୋକମାନେ ଚେଞ୍ଜ କଲେନି। ସେ ବ୍ରିଡର ମାନଙ୍କୁ ବାରମ୍ବାର ବ୍ରିଡିଂ କରି କରିଲା ପରେ ତାଙ୍କର ଯୋଉ ବଢିବାର କ୍ଷମତାଟା କମି ଯାଉଥିଲା। ତେଣୁ ଗୋଟେ ପରିବେଶରେ ଯଦି ଆପଣ ଗୋଟେ ମାଛଟାକୁ ରଖୁଛନ୍ତି, ତାକୁ ବଢେଇବା ପାଇଁ ଯଦି ମାଛର ସେ ଗୁଣ ରହିବନି, ତାକୁ ଯେତେ ଖାଦ୍ୟ ଦିଅନ୍ତୁ, ଯେତେ ସୁଷମ ପରିବେଶ ଦିଅନ୍ତୁ, କିନ୍ତୁ ସେଥିରେ ସେ ତାର ବୃଦ୍ଧି ହବନି, ତାର ଉନ୍ନତି ହେଇପାରିବନି, ସେ ଭଲରେ ବଢିପାରିବନି। ସେଥିପାଇଁ ତାର ଜେନେଟିକ ମେରିଟ ସେଟା ହଉଛି ସବୁଠୁ ବଡ ଜିନିଷ ଯୋଉଟାକୁ ଆମେ ଧ୍ୟାନରେ ରଖିକି ଆମେ ରିସର୍ଚ୍ଚ କାମ କରୁଛୁ। ସେଥିରେ ଆମର ମେନ୍ ଅବଜେକ୍ଟିଭ ହଉଛି ଯେ ମାଛଟା କେମିତି ଭଲରେ ବଢିବ, ସୁସ୍ଥ ରହିବ, ରୋଗ ନିରାକରଣ ଶକ୍ତି ତା ଦେହରେ ରହିବ, ଯେମିତି ସେ ଭଲରେ ବଢିପାରିବ ଏବଂ ଭଲରେ ଖାଦ୍ୟ ଖାଇପାରିବ।
1: ଉନ୍ନତ କିସମ ଜାଳ ଆକୁ ଆମେ କୋଉଠୁ ପାଇବା ଆଉ କେମିତି ଆକୁ କରୁଛନ୍ତି?
2: ଏଇଟାକୁ ମ୍ୟାଡମ ଆମର ପ୍ରଥମ ତ ହଉଛି ସିଫା। ସିଫା ହଉଛି ଏହାର ନ୍ୟୁକ୍ଲିୟସ, ଯୋଉଠୁ ଆମେ ଏଟା ବାହାରୁଛି
1: ଉତ୍ପନ୍ନ ଜାଗା।
2: ଆଜ୍ଞା, ଏଇଠୁ ଆମେ ସିଫାରୁ ଆରମ୍ଭ କରୁଛୁ। ସିଫାରୁ ଆମର କେତେଟା ଲୋକ ଅଛନ୍ତି ଯୋଉମାନଙ୍କୁ ଆମେ ଦେଇଛୁ ବ୍ରିଡର ସିଡ୍, ସେମାନେ କଣ କରୁଛନ୍ତି, ତାକୁ ବଡ କରୁଛନ୍ତି। ବଡ କରିକି ଆମେ ତାଙ୍କୁ ବ୍ରିଡିଂ ପ୍ଲାନ ଦଉଛୁ, ତାଙ୍କୁ ବ୍ରିଡିଂ କରିବାର ତାଙ୍କୁ ପଦ୍ଧତି ବତାଉଛୁ। ସେଇ ପଦ୍ଧତି ଅନୁସାରେ ସେମାନେ ସାଇଣ୍ଟିଫିକାଲି ବୈଜ୍ଞାନିକ କୌଶଳରେ ତାଙ୍କୁ ସେମାନେ ବ୍ରିଡିଂ କରୁଛନ୍ତି ଏବଂ ବ୍ରିଡିଂ କରିସାରିଲା ପରେ ସେମାନେ ଚାଷୀମାନଙ୍କୁ ଦଉଛନ୍ତି। ତା ସହିତ ଆମ ସିଫା ପାଖରେ କୌଶଲ୍ୟା ଗଙ୍ଗ ସ୍ଥିତ ଗୋଟେ ନ୍ୟାସନାଲ ଫ୍ରେଶ ୱାଟର ଫିସ୍ ବ୍ରୁଡ୍ ବ୍ୟାଙ୍କ ଅଛି, NFDB ଅଣ୍ଡର ଅଛି ସେଟା, ତାଙ୍କ ସହିତ ମଧ୍ୟ ଆମର MOU ହେଇଛି, ମାନେ ଚୁକ୍ତି ନାମା ଆମେ ସ୍ୱାକ୍ଷର କରିଛୁ। ତାଙ୍କୁ ଆମେ ଛୋଟ ଜାଳ ଦଉ ଏବଂ ସେମାନେ ଆମ ତତ୍ତ୍ୱାବଧାନରେ ଆମ ଗାଇଡେନ୍ସରେ ସେମାନେ ତାଙ୍କୁ ବଡ କରନ୍ତି ଏବଂ ବଡ କରିସାରିଲା ପରେ ତାଙ୍କୁ ଯେତେବେଳେ ବ୍ରୁଡର ହେଇଯାନ୍ତି, ସେମାନେ ବଡ ସାଇଜ୍ ଯେତେବେଳେ ମାଛ ସେମାନେ ଜାଳ ଦେବା ସମୟ ହେଇଯାଏ, ସେମାନେ ଆମର ଗାଇଡେନ୍ସ ଅନୁସାରେ ତାଙ୍କୁ ବ୍ରିଡିଂ କରିକି ସବୁ ଷ୍ଟେଟକୁ କିମ୍ବା ହେଚେରୀ ଅନର ମାନଙ୍କୁ ସେ ବ୍ରିଡରସିପ୍ ସେମାନେ ବାଣ୍ଟନ୍ତି।
1: ସାର ଏଇ ଯୋଉ ଉନ୍ନତ କିସମ ଜାଳ ଇ କଣ କଣ ଆମେ ଜାଣିବା କେମିତି, ଯାହାଫଳରେ କି ଆମର ଯେହେତୁ ଆଜି ଆଲୋଚନା ଟିକେ ଆମର ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଜାଣିବାକୁ ପାଇବେ ଆଗାମୀ ଦିନରେ ଯେତେବେଳେ ତାଙ୍କର ପୋଖରୀରେ ସେମାନେ ମାଛ ଜାଳ ଛାଡିବାକୁ ଚାହିଁବେ, କୋଉ ମାଛ ଜାଳ ନା କଣ ଏସବୁ ଜାଣିବା ତାର ନିହାତି ଆବଶ୍ୟକ। ସେ କୋଉଠୁ ପାଇବ ଏବଂ ତାର କିସମ ସବୁ କଣ ରହିଛି ସେ ବିଷୟରେ କୁହନ୍ତୁ।
2: ଉନ୍ନତି ଜାଳ ମ୍ୟାଡମ ପ୍ରଥମ ହଉଛି ଆମ ଭାରତରେ ପ୍ରଥମ ଉନ୍ନତ ଧରଣର ଯୋଉ ଜାଳଟା ବନା ହେଲା ତାକୁ ନାଁ ଦିଆହେଲା ଜୟନ୍ତୀ ରୋହୁ। ଏଟା ହେଇଥିଲା ଆରମ୍ଭ ହେଇଥିଲା 1992 ମସିହାରେ, ସେତେବେଳେ ଆମ ଭାରତରେ ଏହାର ଦକ୍ଷତା ନଥିଲା ଆମ ସାଇଣ୍ଟିଷ୍ଟ ମାନଙ୍କ ପାଖରେ। ସେଥିପାଇଁ ଆମେ ନରୱେ ଗଭର୍ଣ୍ଣମେଣ୍ଟଠୁ ସାହାଯ୍ୟ ନେଲୁ, ତାଙ୍କର ବୈଜ୍ଞାନିକ ଦଳ କିଛି ଆସିଲେ, 4-5 ଜଣ ଦଳ ଆସିଲେ, ତାଙ୍କ ସହିତ ମିଶିକି ଆମେ କାମଟାକୁ ଆରମ୍ଭ କରିଥିଲୁ। ଆଉ ସେଇ ମାଛ ଯେତେବେଳେ ଡେଭଲପ୍ ହେଲା ଭଲ ଗ୍ରୋଥ ଆସିଲା, 17% ପାର୍ ଜେନେରେସନ ପ୍ରତି ପିଢ଼ିରେ 17% ତାର ଗ୍ରୋଥ ଭଲ ହେଲା। ସେତେବେଳେ ଆମେ 1997 ଯେତେବେଳେ ସ୍ୱର୍ଣ୍ଣ ଜୟନ୍ତୀ ଭାରତର ସ୍ୱାଧୀନତା ଦିବସ ମନା ହେଲା, ସେତେବେଳେ ତାକୁ ସ୍ୱର୍ଣ୍ଣ ଜୟନ୍ତୀରେ ତାକୁ ଦେଶକୁ ରିଲିଜ କରାହେଲା, ସେଇ ଖୁସିରେ ତାକୁ ଜୟନ୍ତୀ ନାଁ ଦେଲା ସ୍ୱର୍ଣ୍ଣ ଜୟନ୍ତୀ ପାଇଁ, ସେଥିପାଇଁ ଜୟନ୍ତୀ ନାଁ ରଖାହେଲା ତାର। ତେଣୁ ସେଟା ହେଉଛି ପ୍ରଥମ ହେଉଛି ଭାରତର ଇମ୍ପ୍ରୁଭ ଭେରାଇଟି।
1: ଆଜ୍ଞା ସାର, ଏଇ ଯୋଉ ଜୟନ୍ତୀ ରୋହି କଥା ଆପଣ କହୁଛନ୍ତି, ଆର ବିଶେଷତ୍ୱ କଣ ରହିଛି?
2: ମ୍ୟାଡମ ଏଟା ସୁନ୍ଦର ଦେଖିବା ପାଇଁ, ତାର ଫିନ୍ ଗୁଡାକ ପୁରା ଅରେଞ୍ଜ କଲର ଆଉ ବହୁତ ସୁନ୍ଦର ବଢେ, ତାର ଟେଷ୍ଟ ବି ବହୁତ ସୁନ୍ଦର। ଆଉ ଆପଣ ଯଦି ନର୍ମାଲ ରୋହୁ ଚାଷ କରିବେ, ତାର 53 ଦିନ ପୂର୍ବରୁ, ସପୋଜ ଗୋଟେ ମାଛଟାକୁ ଆପଣ ଚାଷ କରୁଛନ୍ତି 10 ମାସ ଚାଷ କରୁଛନ୍ତି, 10 ମାସ ଗୋଟେ ଜାଳ ନେଲେ, ବଡ ଜାଳ ନେଲେ ତାକୁ 8 ମାସ କିମ୍ବା 10 ମାସ ପର୍ଯ୍ୟନ୍ତ ଚାଷ କଲେ, ତାପରେ ଯେତେବେଳେ ମାର୍କେଟେବଲ ସାଇଜ ହେଇଯାଉଛି, ସେ କିଲେ କିମ୍ବା ଦେଢ଼ କିଲୋ ହେଇଯାଉଛି,

0: ତାକୁ ବିକୁଛନ୍ତି। ଜୟନ୍ତୀ ରୋହର ଗୋଟେ ଆଡଭାଣ୍ଟେଜ କ'ଣ ହେଉଛି, ସେ ଦଶ ମାସ ଜାଗାରେ ଆପଣ ଏଇଟା ଆଠ ମାସରେ ସେତିକି ବଡ ଚପାଇ 53 days ମ୍ୟାଡମ ଆମେ କାଲକୁଲେସନ କରୁଛୁ। 53 days କମ ଦିନ, ମାନେ ଯଦି ନର୍ମାଲ ରୋଜ 10 months ନେଉଛି, ଇଏ 10 months ପହଞ୍ଚିବାର 53 days ପୂର୍ବରୁ ସେତିକି ସାଇଜ ଆଟେଣ୍ଡ କରିଯିବ। ତ ଆପଣଙ୍କର ସେତିକି ଦିନର ଖାଦ୍ୟ ବଞ୍ଚିଗଲା, ତାଙ୍କ ରକ୍ଷଣବେକ୍ଷଣ କରିବା ପାଇଁ ସେତିକି ଆପଣଙ୍କ ଲେବର ଖର୍ଚ୍ଚ ବି ବଞ୍ଚିଗଲା। ତ ଏଥିରେ ଆପଣ
1: ଚାଷୀଟିଏ ପ୍ରତ୍ୟକ୍ଷରେ ନହେଲେ ପରୋକ୍ଷରେ ଲାଭବାନ ହେଉଛି।
0: ଆଜ୍ଞା, ପ୍ରତି ଜେନେରେସନରେ 17% ତାର ଗ୍ରୋଥ ଭଲ ହଉଥିଲା, ଏବେ ଯେଉଁ 10 ଜେନେରେସନ ପରେ ଆମେ ଦେଖୁଛୁ ସେ 18% କରିକି ସେ ବୃଦ୍ଧିତା ପାଉଛି। ତ କ୍ୟୁମୁଲେଟିଭ ମାନେ ପ୍ରତିବର୍ଷ ସେଇଟା ଆଡ୍ ଅନ୍ ହେଇକି ଯାଉଛି। ତେଣୁ ଆମେ ଯଦି ନର୍ମାଲ କେସରେ ଦେଖିବା, ଏଟା ମିନିମମ 50-60% ଅଧିକା ଭଲ ବଢୁଛି ନର୍ମାଲ ରୋହୁ ଠାରୁ।
1: ସାଧାରଣ ଭାବରେ ଅନ୍ୟମାନଙ୍କ ଅପେକ୍ଷା ଇଏ ଟିକେ ଜଲ୍ଦି ବଢୁଛି। ତେବେ ଜୟନ୍ତୀ ରୋହିର ବିକାଶ ପାଇଁ ଆମର ସରକାରଙ୍କ ତରଫରୁ ବା ଆପଣଙ୍କ ବିଭାଗ ତରଫରୁ, ଆପଣ ଯେହେତୁ ରିସର୍ଚ୍ଚ ବା ଗବେଷଣା କ୍ଷେତ୍ରରେ ରହିଛନ୍ତି ଏବଂ ଯୋଉ କହୁଛନ୍ତି ଯେ ଆପଣଙ୍କର ସ୍ୱର୍ଣ୍ଣ ଜୟନ୍ତୀ ଆମ ଜୟନ୍ତୀ ରୋହିଟିକୁ ପ୍ରଦର୍ଶନ କରାଯାଇଥିଲା, ତେବେ ଜୟନ୍ତୀ ରୋହିର ବିକାଶ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟରେ କୁହନ୍ତୁ।
0: ଏହାର ବିକାଶ ପାଇଁ ମ୍ୟାଡମ ଆମେ ସବୁ ଷ୍ଟେଟ ଗଭର୍ଣ୍ଣମେଣ୍ଟ ମାନଙ୍କ ସହିତ ଡାକିକି ତାଙ୍କ ସହିତ ବହୁତ ଥର ମିଟିଂ କରୁଛୁ। ତାଙ୍କର ଷ୍ଟେଟ ଗଭର୍ଣ୍ଣମେଣ୍ଟର ଯେଉଁ ହାଇଏଷ୍ଟ ଅଥରିଟି ଥାନ୍ତି ମାଛ ବିଭାଗର, ତାଙ୍କୁ ଡାକିକି ବହୁତ ଥର ମିଟିଂ କରାଯାଇଛି। ତାଙ୍କୁ ପ୍ରାୟ ସବୁ ଯେତିକି ମାଛ ଚାଷୀ ବନ୍ଧୁମାନଙ୍କୁ ତାଙ୍କୁ ଦିଆଯାଇଛି ସିଟ୍, ସେମାନେ ଗ୍ରୋ କରୁଛନ୍ତି। ଯେମାନେ ହେଚ୍ଡି ଅନର ସେମାନେ ଚାହିଁଛନ୍ତି ଯେ ତାଙ୍କୁ ନେଇକି ପ୍ରଡକ୍ସନ କରିବା ପାଇଁ, ରିପ୍ରଡ୍ୟୁସ୍ କରିବା ପାଇଁ ସେମାନେ ଚାହିଁଛନ୍ତି, ତାଙ୍କର ଜାଗା ଆମେ ଦେଖୁ, ତାଙ୍କୁ ସିଲେକ୍ଟ କରୁ। ସାଇଟ୍ ସିଲେକ୍ସନ କଲା ପରେ ଯଦି ଆମକୁ ଲାଗେ ସୁଇଟେବଲ୍ ଅଛି ତାଙ୍କ ଜାଗାଟାରେ ସେମାନେ ବ୍ରିଡିଂ କରିପାରିବେ, ତାଙ୍କୁ ନେଇକି ତାଙ୍କ ସହିତ ଆମେ ଚୁକ୍ତିନାମା ସାଇନ୍ କରୁ, ତାଙ୍କୁ ଗୋଟେ ଗାଇଡ୍ଲାଇନ୍ ଦଉ
1: ଏଇ ଗାଇଡ୍ଲାଇନ୍,
0: ହଁ ଚାଷୀମାନଙ୍କୁ, ତା ସହିତ ସେ ହେଚ୍ଡିମାନଙ୍କୁ ସ୍ପେସିଫିକ୍ ଗାଇଡ୍ଲାଇନ୍ ତାଙ୍କୁ ଦିଆହୁଏ। ଆଉ ତାଙ୍କୁ କୁହାଯାଏ ଷ୍ଟ୍ରିକ୍ଟଲି ଆପଣ ସେଟାକୁ ଫଲୋ କରିବେ, ଆଉ ଯଦି ଫଲୋ ନ କରିବେ ତାହେଲେ ଯେଉଁ ଆମେ ମେରିଟ୍ଟା ପାଉଛୁ ଜୟନ୍ତୀ ରୋହର, ସେଟା ମେରିଟ୍ଟା ଧୀରେ ଧୀରେ କମିଯିବ।
1: ଲୋକମାନଙ୍କ ଭିତରେ ଏତେଟା ବୋଧେ ଆଦୃତ ହେଇନାହିଁ ବୋଲି ଆମେ ଆଶା କରୁଛୁ। ଆପଣ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଜୟନ୍ତୀ ରୋହିର କଣ ଯୋଉ ଗୁରୁତ୍ୱଟା ରହିଛି, ଆଉ ଚାଷୀ ଭାଇମାନେ ଚାଷ କଲେ ଆର ମାର୍କେଟ ଡିମାଣ୍ଡ ଯୋଉଟା କହୁଛନ୍ତି, ଆମର ଯେକୌଣସି ଜିନିଷ ଆମେ ପ୍ରଡକ୍ସନ କରିବା, ଉତ୍ପାଦନ କରିବା, ପ୍ରଥମେ ଆମେ ଦେଖିବା ମାର୍କେଟ, ମାର୍କେଟ କେତେ ଦୂର ଆମର ଏଇଟାକୁ ଚାହୁଁଛି, ସେ ବିଷୟରେ ସାର୍ କଣ କରୁଛନ୍ତି? ଲୋକମାନେ ସାଧାରଣ ଭାବରେ ଜୟନ୍ତୀ ରୋହିକି ଆଗ୍ରହ ପ୍ରକାଶ କରୁଛନ୍ତି ନା ନାହିଁ କିଣିବା ପାଇଁ?
0: ମ୍ୟାଡମ ଲାଇନ ଲାଗି ଯାଉଛି ଆମ ପାଖରେ ବର୍ତ୍ତମାନ ବ୍ରିଡିଂ ସିଜିନ୍ ଆସିଲାଣି, ସବୁଦିନ 15-20 ଫୋନ କଲ୍ ଆସୁଛି। ମୁଁ ଗୋଟେ ରେଜିଷ୍ଟର ମେଣ୍ଟେନ କରୁଛି, ପ୍ରାୟ 200-300 କଲ୍ ରେକର୍ଡ, ମାନେ ସମସ୍ତଙ୍କ ଆଡ୍ରେସ୍ ମୁଁ ନୋଟ୍ କରି ରଖୁଛି, ପ୍ରଡକ୍ସନ ହେଲା ମାନେ ତାଙ୍କୁ ଆଗେ ଦେବି। ଅଲ୍ ଓଭର ଇଣ୍ଡିଆରେ ସମସ୍ତଙ୍କ ପାଖକୁ ଆମେ ଫ୍ଲାଇଟ୍ରେ ପଠାଉଛୁ, ଟ୍ରେନ୍ରେ ପଠାଉଛୁ, ଯୋଉଠି ଯେତେ ସମ୍ଭବ ପଠାଇବାର ଚେଷ୍ଟା କରୁଛୁ। ଲିମିଟେଡ୍ ଫାସିଲିଟି ଭିତରେ ଆମେ ଯେତିକି ପାରୁଛୁ ଦଉଛୁ, ତା ସହିତ ତାକୁ ଭଲ ଭାବରେ ବିକାଶ କରିବା ପାଇଁ ଆମେ ଯୋଉଟା ମୁଁ କହିଲି, ଆମେ ଚୁକ୍ତିନାମା ସାଇନ୍ କରୁଛୁ ଅନ୍ୟ ମାନେ ଡିପାର୍ଟମେଣ୍ଟ ସହିତ, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ସହିତ, ପ୍ରାଇଭେଟ୍ ଏଜେନ୍ସି ମାନଙ୍କ ସହିତ, ତାକି ମାନେ ଯାହାଦ୍ୱାରା କି ସେଟା ସବୁ ଚାଷୀ ଭାଇମାନଙ୍କ ପାଖକୁ ପହଞ୍ଚି ପାରିବ ଏବଂ ତାର ଲାଭ ସେମାନେ ନେଇପାରିବେ ଭଲରେ।
1: ତେବେ ସାର୍ ଜୟନ୍ତୀ ରୋହିର ବିକାଶ ପାଇଁ ଆମର ଯୋଉ ଆମେ ଯେମିତି ଅନ୍ୟ ମାଛ ଗୁଡାକ କେମିତି ଖାଇବେ, ପୋଖରୀର କେମିତି ଯତ୍ନ ନେବାକୁ ପଡିବ, ପାଣିର pH କେତେ ରହିଲେ ଏମାନେ ଭଲ ବଢିପାରିବେ, ଏ ସମ୍ପର୍କରେ ସାଧାରଣ ମାଛର ଯାହା ଯାହା ଦରକାର, ଯୋଉ ଆବଶ୍ୟକତା ରହିଛି, ଜୟନ୍ତୀ ରୋହି କଣ ତାରି ଭିତରେ ଆସିବ ନା ତା ପାଇଁ ଅଲଗା କିଛି?
0: ନାଇଁ ମ୍ୟାମ, ତାଙ୍କ ପାଇଁ କିଛି ଅଧିକା କିଛି ଆବଶ୍ୟକ ନୁହେଁ। ସେମାନେ ନର୍ମାଲ ଫିସ୍ କଲଚର ପ୍ରାକ୍ଟିସ, ଯୋଉଟା ସାଇଣ୍ଟିଫିକ ଫିସ୍ କଲଚର ପ୍ରାକ୍ଟିସ, ପ୍ରାୟ ଆପଣମାନେ ଆଗରୁ ବି ଡିସ୍କସନ କରିଥିବେ, ସେଥିରେ କିଛି ବି ଚେଞ୍ଜ ହେବନି, ଅଲମୋଷ୍ଟ ସେମ୍ ହିଁ ରହିବ। କେବଳ ଗୋଟେ ଭୁଲ ଧାରଣା ଲୋକମାନଙ୍କର ଥାଏ କ'ଣ, ଯେ ଉନ୍ନତ ଧରଣର ମାଛ ମାନେ ତାକୁ ବିନା ଖାଦ୍ୟରେ ବି ବଢ଼ିଯିବ ଲୋକ ଭାବନ୍ତି, କିନ୍ତୁ ସେମିତି ହୁଏନି, ତାକୁ ମଧ୍ୟ ସଫିସିଏଣ୍ଟ ଖାଦ୍ୟ ଦରକାର। ଯଦି ଖାଦ୍ୟ ତାକୁ ଦେବେ ଭଲରେ ବଢ଼ିବ ଏବଂ ନିହାତି ଚାଷୀମାନେ ଲାଭବାନ ହେବେ।
1: ତେବେ ସାର୍ ଏଇ ଯୋଉ ମାଛକୁ ଆମେ ଚିହ୍ନିବା କିପରି, ତାର କ'ଣ ଅଲଗା କିଛି ଅଛି?
0: ତାକୁ ଚିହ୍ନିବା ପାଇଁ ମ୍ୟାଡମ ତାକୁ ଗୋଟେ ଏଜ୍ ଗ୍ରୁପ ହେଲା ପରେ, ମେ ବି ଯଦି 3-4 ମାସ, 4-5 ମାସ ପରେ ସେ ତାର ଗୋଟେ ଅରେଞ୍ଜ କଲର ହେଇଯାଏ, ତାର ଫିନ୍ ଗୁଡାକ, ଯେଉଁ ଯେଉଁ ଫିନ୍ ଗୁଡାକ ଅଛି, ଡର୍ସାଲ ଫିନ୍ ହେଲା, କଡାଲ ଫିନ୍ ହେଲା, ପେକ୍ଟ୍ରାଲ ଫିନ୍ ହେଲା, ପେଲଭିକ୍ ଫିନ୍ ହେଲା, ଯୋଉଟା ପର କହୁଛନ୍ତି ଓଡ଼ିଆରେ, ଆମେ ତାକୁ ପର କହୁଛନ୍ତି, ସେ ପରର ବେସ୍ରେ ସେଟା ଗୋଟେ ଅରେଞ୍ଜ କଲର ଆସିଯିବ, ବହୁତ ସୁନ୍ଦର ଦିଶିବ, ବ୍ରାଇଟ୍ କଲର ଦିଶିବ। ଆପଣ ଦେଖିଲା ମାନେ ଯଦି ଗୋଟେ ମାର୍କେଟରେ ଥୁଆ ହେଇଥିବ ଜୟନ୍ତୀ ରୋହୁ ଆଉ ବାକି ଅନ୍ୟ ଲୋକାଲ ରୋହୁ ଥୁଆ ହେଇଥିବ, ଦୂରରୁ ଦେଖିଲେ ଆପଣ ସୁନ୍ଦର ଦେଖିକି ଜାଣିପାରିବେ ଏଟା ଜୟନ୍ତୀ ରୋହୁ ବୋଲି,
1: ବ୍ରାଇଟ୍
0: ବହୁତ ସୁନ୍ଦର।
1: ଆଉ ସାର୍ ତାର ଖାଇବା ପାଇଁ କେମିତି?
0: ଖାଇବା ପାଇଁ ବହୁତ ଟେଷ୍ଟି, ବହୁତ ଟେଷ୍ଟି, ତା ନର୍ମାଲ ରୋହୁ ଠାରୁ ନିହାତି ଟେଷ୍ଟି ଅଛି। ବହୁତ ସାରା ଚାଷୀମାନଙ୍କର ଆମେ ଫିଡ୍ବ୍ୟାକ୍ ନେଇଛୁ କେମିତି ତାର ଟେଷ୍ଟ ବୋଲିକି। ତା ସହିତ ମ୍ୟାଡମ ମୁଁ ଆଉ ଗୋଟେ କଥା କହିବାକୁ ଚାହିଁବି, ଆପଣ ପଚାରୁଥିଲେ ମତେ ଆଉ କ'ଣ କ'ଣ ଇମ୍ପ୍ରୁଭ ଭେରାଇଟି ଅଛି ଆମ ଦେଶରେ। ଜୟନ୍ତୀ ରୋହୁ ତ ପ୍ରଥମ ହେଲା, ତାପରେ ଆମେ ଡେଭଲପ କଲୁ GIS କାମ୍ପି ଗୋଟେ କରୁଛନ୍ତି, ଜେନେଟିକାଲି ଇମ୍ପ୍ରୁଭ କାମ୍ପି, ଯେ ଚିଙ୍ଗୁଡ଼ି ସେଟା 5-7% ପ୍ରତି ଜେନେରେସନରେ ବଢୁଛି। ତା ପାଇଁ 5 MOU ମଧ୍ୟ ସାଇନ୍ କରାଯାଇଛି ଡିଫରେଣ୍ଟ ଆନ୍ଧ୍ରପ୍ରଦେଶର ଗ୍ରୁପ ମାନଙ୍କ ସହିତ, ସେମାନେ ତାର ମଲ୍ଟିପ୍ଲିକେସନ କରୁଛନ୍ତି। ତା ସହିତ ଆମ ଡିଭିଜନରେ ଆମେ ଆଉ ଗୋଟେ ଡେଭଲପ କରିଛୁ ଜେନେଟିକାଲି ଇମ୍ପ୍ରୁଭ କାଟଲା, କାଟଲା ସେଟା ଭାକୁଡ଼ ମାଛ, ସେଟା ମଧ୍ୟ ଭଲ ବଢୁଛି, 15% ପ୍ରତି ଜେନେରେସନରେ ବଢୁଛି ଏବଂ ତାର ଏବେ ଫିଲ୍ଡ ଟ୍ରାଏଲ ଚାଲିଛି, ଡିଫରେଣ୍ଟ ଷ୍ଟେସନକୁ ଆମେ ପଠାଉଛୁ ତାର ପରୀକ୍ଷା ପାଇଁ, ଯେତେ ପରୀକ୍ଷାରେ ସେ ଭଲ କରିବ ତାକୁ ଆମେ ଡେସିମିନେସନ କରିବା ପାଇଁ ଚିନ୍ତା କରିବୁ, ସବୁ ଚାଷୀମାନଙ୍କ ପାଖକୁ ପଠାଇବା ପାଇଁ ଚେଷ୍ଟା କରିବୁ। ତା ସହିତ ଆଉ ଗୋଟେ ଭେରାଇଟି ଅଛି ମ୍ୟାଡମ, ଯେଟାକୁ ଅମୁର କାର୍ ବୋଲି କହୁଛନ୍ତି, ଅମୁର କାର୍ ସେଟା କମନ କାର୍ପର
1: ସାଧାରଣ କାର୍ପ, ଯୋଉ କାର୍ ଜାତୀୟ ମାଛଟା ଟିକେ ଅଲଗା,
0: ଅଲଗା

0: ସେଟା ଅମର କାର୍ପ କହୁଛନ୍ତି, ସେଟା ବାଙ୍ଗାଲୋରରେ ଡେଭଲପ କରାଯାଇଛି, ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ସାଇନ୍ସେସ ବାଙ୍ଗାଲୋର ସେଠି ଡେଭଲପ କରାଯାଇଛି। ଆଉ ଗୋଟେ ତା ସହିତ ଅଛି ଗୋଟେ ଟିଲାପିଆ ମାଛ, ଗିଫ୍ଟ ଟିଲାପିଆ, ସେଟା ଏମ୍ପିଡାର ଆର୍ଜିସିଏ ଗୋଟେ ଇନଷ୍ଟିଚ୍ୟୁଟ୍ ଅଛି, ସେମାନେ କରୁଛନ୍ତି।
1: ଉନ୍ନତ କିସମ ମାଛ ଚାଷର ଗୁରୁତ୍ୱ, ଉନ୍ନତ କିସମ ଆମେ ଯେହେତୁ ମାଛ ଚାଷ କରିବା ତାକୁ ଗୁରୁତ୍ୱ ଦେବା, କିଭଳି ଭାବରେ ଆମେ ଆଗକୁ ବଢିବା ମାଛ ଚାଷରେ, କେମିତି ଆମେ ଆମର ଯୋଉ ଆଧୁନିକ ଜ୍ଞାନ କୌଶଳ ଆମେ କିଭଳି ଭାବରେ ପ୍ରୟୋଗ କରିବା
0: ଏଥିରେ। ମ୍ୟାଡମ ମୁଁ ବିଶେଷ କରି ହେଚରି ଅନୁରୋଧ, ଯୋଉମାନଙ୍କ ମାଛ ଜାଳ କରିବାର, ଜାଳ ବନେଇବାର ହେଚରି ଅଛି, ତାଙ୍କୁ ମୁଁ କହିବି ଯେ ସେମାନେ ପ୍ରତି ବର୍ଷ ଚେଷ୍ଟା କରିବେ ପାଖ ହେଚରି ଠାରୁ ବ୍ରୋଡର ଗୁଡାକୁ ଏକ୍ସଚେଞ୍ଜ କରିବେ। ସପୋଜ ମେଲ ଗୁଡା ତାଙ୍କୁ ଅନ୍ୟ ପାଖ ହେଚରିକୁ ଦେଲେ, ତାଙ୍କଠୁ ମେଲ ଗୁଡାକ ନିଜ ହେଚରିକୁ ନେଇକି ଆସିଲେ, ବ୍ରୋଡର ଏକ୍ସଚେଞ୍ଜଟା ଗୋଟେ ନିହାତି ଗୋଟେ ପ୍ରୋଗ୍ରାମ ରଖିବେ। ତା ସହିତ କିଛି କିଛି ବ୍ରୋଡର ସେମାନେ ନଦୀରୁ ଆଣିକି, ନଦୀର ଜାଳ ଆଣିକି ବଡ କରିବେ, ତାକୁ ବ୍ରୋଡର ଭାବରେ ବ୍ୟବହାର କରିବେ।
2: ବୁଝିଲ ସୀତାପା, ଜଳ କୃଷି କଥା ଯୋଉ କହିଲ, ପୁରା ମାଛ ଚାଷର କେମିତି ଉନ୍ନତି ହେଇପାରିବ ଚାଷୀ ଭାଇମାନଙ୍କର, ଆଉ ଅଧିକ ଦି ପଇସା ରୋଜଗାର ସେମାନେ କରିପାରିବେ, ସେ କଥା ଆମର ବିଶେଷଜ୍ଞ ମହାଶୟ କହିଲେ, ଆଉ ଆମ ଚାଷୀ ଭାଇମାନେ ଶୁଣି, ଭଉଣୀମାନେ ଶୁଣି, ତେଣୁ ନିଶ୍ଚିତ ଜଳ କୃଷି ଉପରେ ଗୁରୁତ୍ୱ ଦେବେ, ମାଛ ଚାଷ ତାଙ୍କର ଅଧିକ ଅମଳ ହେବ। ବହୁତ ବହୁତ ଧନ୍ୟବାଦ ଆମର ବିଶେଷଜ୍ଞ ମହାଶୟଙ୍କୁ।
1: ତେବେ ଏଥର ରହିଲା ବିଜ୍ଞାପନ,
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ୟୋଜନା।

0: କୋଡ଼ିଏ ବର୍ଷ ଝିଅର ପୁଣି ବୋହୁ ନାଇଁ ହଁ ତେବେ ଏଇ ଯୋଉ ଏତେ ଦିନ ହେଲା ଆପଣ ରହିଲେଣି ସ୍ୱୟଂସହାୟକ ଗୋଷ୍ଠୀରେ, ଏ ଗୋଷ୍ଠୀ ତରଫରୁ ଆପଣ କଣ କଣ କରୁଛନ୍ତି ଆଉ ଗୋଷ୍ଠୀ ଆପଣଙ୍କୁ କଣ ଦେଇଛି, ମାନେ ସରକାରଙ୍କ ତରଫରୁ ଗୋଷ୍ଠୀକି ଆପଣଙ୍କର କଣ ମିଳିଛି?
1: ଦଉଛୁ ଅଙ୍ଗନବାଡ଼ି କି ମୁଁ ସେଥିରୁ ପଇସା ଆସୁଛି, ଆଉ କଣ କରିବୁ ବୋଲେ ଏମିତି ପ୍ରୋଗ୍ରାମ ଚାଲିଛି। ଆଗରେ ତ କିଛି ନଥିଲା, ଏବେ ସବୁ ବାହାରିଲାଣି ଯେ ମା ମାନେ ସବୁ କହୁଛନ୍ତି ଯାହା ସାହାଯ୍ୟ ଆମକୁ ମିଳିବ ଆମେ କରିବାକୁ ରାଜି।
0: ତ ସରକାରଙ୍କ ତରଫରୁ ବ୍ୟାଙ୍କ ଲୋନ ଫୋନ କରିଥିଲେ, ସେକୁ ଆଣିଲେ, ଆଣି କଣ
1: ଚାଷ କଲେ?
0: କଣ ସବୁ ଚାଷ କଲେ?
1: କୋବି କଲେ, କଲରା କଲେ, ଝୁଡ଼ଙ୍ଗ କଲେ।
0: ଆଚ୍ଛା, ସେ ପାଇଁ କି ଜମି?
1: ହଁ, ଜମି ଅଛି।
0: କେମିତି ସେଇଟା କଣ ଗାଁ ଜମି ନା ଅନାବାଦୀ ଜମି ନା ସରକାରଙ୍କ ଜମି ନା ଲୋକଙ୍କର ଜମି? ଭାଗରେ
1: ପଇସା ନେଇଗଲେ ବାଣ୍ଟିକିରି ଜେଝାର, ଯିଏ ସମସ୍ତଙ୍କର ତ ବିଲ ଅଛି ଗଲା, ସେ ବିଲରେ ସମସ୍ତେ ନେଇକି ଜେଝାର ଯିଏ କରିଦେଲେ, ପଇସା ଗୋଟେ ଠି ଆଣିକି ସୁଝିଲେ, ଆଦାୟ କରିଦେଲେ।
0: ଆମେ ଜାଣିଛୁ ଯେ ପ୍ରାୟ ଭଉଣୀ କୋଉଠି କୋଉଠି ଆମେ ଦେଖିଛୁ କିଏ ସେ ବଡି କରୁଛି, ପାମ୍ପଡ଼ କରୁଛି, ଧୂପକାଠି କରୁଛି, ଆଉ କୋଉ କୋଉ ଜାଗାରେ ଦେଖିଛୁ ମାଛ ଚାଷ ଭଉଣୀ ମାନେ ଗ୍ରୁପ ହେଇ ମିଶିକିରି କରୁଛନ୍ତି।
1: ପାପଝା କରୁଥିଲୁ ଯେ ଜିନିଷଟା ସେଲ୍ ହେଲାନି ତ ପକେଇକି ରଖିଲେ କିଛି ମୂଲ୍ୟ ପାଇଲେନି, ଏବେ ବି ଚାଲିଛି ସେଇ ପାପଝା ହବ ବୋଲି ବଡି ହବ ବୋଲି।
0: ଆପଣ ଜଣେ ବୋହୁ, ଆପଣଙ୍କ ବୟସ କେତେ ହବ?
1: ମତେ 40।
0: ଯେତେବେଳେ ଆପଣ ଘର ଭିତରେ ଦେଖୁଥିବେ ଆପଣଙ୍କ ସ୍ୱାମୀ ରୋଜଗାର କରୁଛନ୍ତି, ଆମେ ଦେଖୁଛୁ କେତେ ମହିଳା ଯୋଉମାନଙ୍କର ଆଗରୁ ଦେଖୁଥିଲୁ ଯୋଉମାନଙ୍କ ରୋଜଗାର ନଥିଲା, ପିଲା ଯଦି ଗାଁକୁ କଣ ଗୋଟେ ବିକ୍ରି ଆସିଲା ପାଖରେ ପଇସା ନାହିଁ, ସେଠି ସେ ମାଆ ପାଖରେ ଆସି କାନ୍ଦୁଛି ମା ପଇସା ଦେ, ସେତେବେଳେ ମା ଟିକେ ଦେଇପାରୁନଥିଲା। ଏବେ ବର୍ତ୍ତମାନ ଯଦି ଆମେ ଦେଖିବା ପ୍ରତ୍ୟେକ ଭଉଣୀ ମା ଭାଉଜ ସମସ୍ତଙ୍କ ପାଖରେ କିଛି କିଛି, ସେମାନେ ଯେହେତୁ ରୋଜଗାର କରୁଛନ୍ତି ଦେଇ ଦଉଛନ୍ତି, କିଏ ଅସୁବିଧା ପଡିଲା ଆଜି ମଞ୍ଜି ଦରକାର, ଆଜି କୀଟନାଶକ ଦରକାର, ଆଜି ପିଡିଆ ପାଇଁ କି ପଇସା ଦରକାର, ସ୍ୱାମୀ କି ଦରକାର ପଡିଲେ, ସ୍ତ୍ରୀ ଟିଏ ଏଇ ଯୋଉ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ଭିତରୁ ଆଜି ମତେ ଦେଇ ଦଉଛନ୍ତି। ତେଣୁ କଣ ଆ ଦ୍ଵାରା ଆପଣ ମାନେ ପ୍ରକୃତରେ, ମୁଁ ତ ଏଇ ତ ଆପଣଙ୍କୁ କହିଲି ଏମିତି, ଆପଣ କଣ ଆ ଦ୍ଵାରା ଏଇ ଯୋଉ ସ୍ୱୟଂସହାୟକ ଗୋଷ୍ଠୀ ଦ୍ଵାରା ଆପଣ କଣ ପାଉଛନ୍ତି, କେତେ ଦୂର ଆପଣଙ୍କୁ ସୁବିଧା ସୁଯୋଗ ମିଳୁଛି ସେ ବିଷୟରେ?
1: ଲାଭବାନ ହଉନି, ଲାଭବାନ ଆମେ ହଉଛୁ, ଆମର ତ ପରିବା ଏରିଆ, ପରିବା ଚାଷ କଲେ ସମସ୍ତେ ଯେତେବେଳେ ଯାହାର ପଇସା ନାହିଁ ଗୋଷ୍ଠୀରୁ ନେଇଗଲେ, ତାପରେ ହେଇଛି ପଇସା ଯେମିତି ଫସଲଟା ହେଇଗଲା ପୁଣି ସୁଝିଦେଲେ, ଅସୁବିଧା ଆମର ଆଉ କିଛି ନାହିଁ।
2: ହଁ ସୀତାପା, ଏ ଭଉଣୀ ତ ବଢିଆ ଚାଷବାସ ସବୁ କ୍ଷେତ୍ରରେ ସେ ଆଗୁଆ, ଆଉ
0: ଛତୁ ଚାଷ କରି ତାଙ୍କ ନିଜ ବାଡିରେ ଘର ଅଗଣାରେ ଛତୁ ଚାଷ କରି ମଧ୍ୟ ସେ ବହୁତ ପଇସା ରୋଜଗାର କରୁଛନ୍ତି।
2: ତାହେଲେ ବହୁତ ବଢିଆ କଥା ଶୁଣିଲେ ଆମର ଭାଇ ଭଉଣୀ ମାନେ, ତାଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମାନି
2: ହଁ
0: ଦେଖ ଦେଖେ ସମୟ କହିଲାଣି କାର୍ଯ୍ୟକ୍ରମରୁ ବିଦାୟ ନବା ପାଇଁ, ତେଣେ ଦେଖୁନୁ ଆଜି କାହିଁକି ଲାଇନ ଟି କଟି ଯାଇଛି, ଏତେ ଜୋରେ ଗରମ ଯେ କୋଠ ଘରେ ବି ବସି ହଉନି।
2: ନାଇଁ ନାଇଁ ସୀତାପା, ଜଲ୍ଦି କାର୍ଯ୍ୟକ୍ରମ ତ ସମୟ ହେଇଗଲାଣି, ଏଇଠୁ ଉଠିବା ଯାଇକିରି ଘରକୁ ଯାଇ ପହଞ୍ଚିବା, ଟିକେ ଗଛ ପଛ ତଳେ ବସିବା ସୀତାପା।
0: ତେବେ ଆଜିର କୃଷି ହାଲଚାଲ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନଉଛି। ସୀତାପା
2: ଆଉ ମୁଁ ମାନ୍ୟପ୍ପା,
0: ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୀତାମଣି ଦେବୀ, ମାନସୀ ଦେଇ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରିତ ହେଉଛି 103.4 ମେଗାହର୍ଟ୍ଜ ଯୋଗେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆର୍ ଆପ୍ ଡାଉନଲୋଡ଼୍ କରି ମଧ୍ୟ ଶୁଣିପାରିବେ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଆପଣମାନଙ୍କ ପାଇଁ ରହିଛି ରାଜ କଥାଚିତ୍ରରୁ। ଉଦିତ ନାରାୟଣ ଓ ଅଲକା ୟାଗ୍ନିକ କଣ୍ଠରେ ଶୁଣିନେବା ଏହି ଗୀତଟି।

ଶ୍ରୋତାବନ୍ଧୁ ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରାସ୍ କଥା ଚିଠୁରୁ। ନଦୀମ ଶ୍ରବଣଙ୍କ ସଙ୍ଗୀତ ସଂଯୋଜନାକୁ ଦ୍ୱୈତ କଣ୍ଠରେ ସଜାଇଛନ୍ତି କୁମାର ସାନୁ, ଅଲକା ୟାଗ୍ନିକ।

ଏଥର ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରକନ୍ କଥାଚିତ୍ରରୁ, ଜାଭେଦ ଅଖ୍ତରଙ୍କ ଗୀତ ରଚନା, ଶଙ୍କରିଶନ ଲୟଙ୍କ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି କଣ୍ଠଶିଳ୍ପୀ ଫରହାନ୍ ଅଖ୍ତର। ଆସନ୍ତୁ ଶୁଣିନେବା ଏହି ଗୀତଟି।

ଦିଲ୍ଲୀ ତୁମାରା କଥାଚିତ୍ରରୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନଦୀମ ଶ୍ରବଣଙ୍କ ଅନ୍ୟ ଏକ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି ସୋନୁ ନିଗମ, କବିତା ଓ କୃଷ୍ଣମୂର୍ତ୍ତି।

ଶ୍ରୋତା, ତାକୁ ଦେଖି ହିଁ ସହନଶୀଳତାରେ ମାଆକୁ ପୃଥିବୀ ସହ ତୁଳନା କରାଯାଇଛି। ମାଆଟିଏ ତାର କୋଳରେ ଛୁଆକୁ ଧରି ତାର ଆବଶ୍ୟକୀୟ ଖାଦ୍ୟ ଯୋଗାଏ, ଆଉ ସେଇଠାରୁ ହିଁ ଏ ମନୁଷ୍ୟ ଜାତି ମାତୃତ୍ୱର ରୂପ ଦେଖି ଆସୁଛି ଆଉ ମାଆକୁ ସମ୍ମାନ ଦେଉଛି। ସେହିଭଳି ବେଦରେ ମଧ୍ୟ ପୃଥିବୀ ମା ପାଇଁ କୁହାଯାଇଛି, ଯସ୍ୟାଂ ସମୁଦ୍ର ଉତ ସିନ୍ଧୁରାପୋ ଯସ୍ୟା ମନଂକୃଷ୍ଟୟଃ ସଂ ବଭୁବୁଃ ଯସ୍ୟାମିଦଂ ଜିନ୍ନତି ପ୍ରାଣ ତେଜତ୍ ସା ନୋ ଭୂମିଃ ପୂର୍ବପେୟେ ତଧାତୁ। ମାନେ ଯେଉଁ ପୃଥିବୀ ଉପରେ ସମୁଦ୍ର, ନଦୀ ଆଉ ଜଳ ରହିଛି, ଯେଉଁଥିରେ ଅର୍ଣ୍ଣ ଓ ମାନବର ସତ୍ତା ରହିଛି, ଯେଉଁଠାରେ ସମସ୍ତେ ଆନନ୍ଦିତ ହୁଅନ୍ତି, ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି ତଥା ବିଚରଣ କରନ୍ତି, ସେହି ଭୂମିକୁ ଆମେ ପ୍ରଥମେ ସମ୍ମାନ ଦେବା। ପୃଥିବୀ ପ୍ରତି ଏହି ସମ୍ମାନବୋଧ ଏବଂ ଚେତନତ୍ୱର ଅର୍ଥ ହିଁ ରଜ ଉତ୍ସବର ମୂଳମନ୍ତ୍ର।

ଆମର ବାସଭୂମି ପୃଥିବୀ ଗୋଟିଏ ନିଷ୍ପ୍ରାଣ ମୃତ୍ତିକା ପିଣ୍ଡ ନୁହେଁ ଶ୍ରୋତା ବନ୍ଧୁ, କାହିଁକି ନା ଏହାର ପ୍ରାଣ ଅଛି। ଏହା ଆମକୁ ଧରା ହୋଇ ଧରି ରଖିଛି ଏବଂ କ୍ଷମା ଭାବରେ ସବୁ ସହି ଆମ ଧରିତ୍ରୀ ମା ଆମକୁ ପାଳନ କରୁଛି। ପୃଥିବୀ ଠାରେ ଏଇ ମାତୃ ଚେତନା ବା ମାଟି ପ୍ରତି ମମତା ହିଁ କୃତଜ୍ଞ ମନୁଷ୍ୟକୁ ରଜ ପର୍ବରେ ତିନି ଦିନ ପାଇଁ କର୍ଷଣ କରିବାରୁ ନିବୃତ କରିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବାର ଭାଗରେ ବିଭକ୍ତ ରାଶିଚକ୍ରର ବା ବୃଷ ରାଶିକୁ ତ୍ୟାଗ କରି ଯେତେବେଳେ ମିଥୁନ ରାଶିରେ ପ୍ରବେଶ କରନ୍ତି ସେହିଦିନ ସୂର୍ଯ୍ୟଙ୍କର ମିଥୁନ ସଂକ୍ରମଣ ବା ମିଥୁନ ରାଶି ପ୍ରବେଶ ହୁଏ ଏବଂ ସେହି ଦିନଟିକୁ ମିଥୁନ ସଂକ୍ରାନ୍ତି କୁହାଯାଏ। ତେବେ ଆମ ଓଡ଼ିଶା ପରି ରାଜ୍ୟ ଯାହାର ପ୍ରାଚୀନ ଐତିହ୍ୟ ଅଛି, ପୁରାତନ ସଂସ୍କୃତି ଅଛି, ଯେଉଁଠାରେ ବାର ମାସରେ ତେର ଯାତ୍ରା, କେତେ ଓଷାବ୍ରତ, କେତେ ପର୍ବପର୍ବାଣି, କେତେ ପୂଜାବିଧି, କେତେ ପିଠାପଣା, କେତେ ହସଖୁସି, ମଉଜ ମଜଲିସ, ସେମିତି ଏଇ ଗୋଟିଏ ପର୍ବ ରଜ ପର୍ବ, ଯାହା ଦିନେ ନୁହେଁ, ଦୁଇ ଦିନ ନୁହେଁ, ଦୀର୍ଘ ତିନି ଦିନ ଧରି ରାଜ୍ୟର ଏମୁଣ୍ଡରୁ ସେମୁଣ୍ଡ, ଗାଁ ଗଣ୍ଡା, ପୁରପଲ୍ଲୀ ସବୁଠି ଜାକଜକମରେ ପାଳିତ ହୁଏ। ଜାତି ଭେଦ ନିର୍ବିଶେଷରେ ସମସ୍ତଙ୍କ ଘରେ, ସହର ପଲ୍ଲୀରେ ଏହି ପର୍ବ ଖୁବ୍ ଧୁମ୍ଧାମ୍ରେ, ଖୁସିରେ ପାଳନ କରାଯାଏ। ତେବେ ଆମ ପର୍ବରେ ଯେ କେବଳ ପୂଜାବିଧି ବା ସୁସ୍ୱାଦୁ ବ୍ୟଞ୍ଜନ ରାନ୍ଧିବାରେ ସୀମିତ ନୁହେଁ, ଆମ ପର୍ବରେ ମଧ୍ୟ ମନଛୁଆଁ ସୁଲଳିତ ଗୀତର ରଚନା ହୋଇଛି।

ରଜ ଦୋଳି ଆଉ ରଜ ଗୀତ ଦୁହିଁଙ୍କ ବିନା ରଜ ପର୍ବ ହିଁ ଫିକା। ତେବେ ଶ୍ରୋତାବନ୍ଧୁ ଲକ୍ଷ୍ୟ କରୁଛନ୍ତି ତ, ଆମ ଓଡ଼ିଶାବାସୀ ଖାଦ୍ୟପେୟରେ ହେଉ, ପୂଜା ବିଧିରେ ହେଉ, ମଉଜ ମଜଲିସରେ ହେଉ, ଅବା ଗୀତ ଶୁଣିବାରେ ହେଉ, ସବୁଥିରେ ଆଗୁଆ। ଆଉ ଏସବୁ ଜିନିଷ ଏବେକାର ନୁହେଁ, କାହିଁ କେଉଁ ଆଦିମ କାଳରୁ ରହିଆସିଛି। ତେବେ ଆମର କାର୍ଯ୍ୟକ୍ରମ ମଧ୍ୟ ସେଇଭଳି, କିଛି କଥା ଆଉ କିଛି ଗୀତ, ତା ପୁଣି ଆମ ଶ୍ରୋତାଙ୍କ ମନ ପସନ୍ଦର ଗୀତ। ତାହେଲେ ଡେରି ନ କରି ଚାଲନ୍ତୁ ଶୁଣିନେବା ଆଜିର କାର୍ଯ୍ୟକ୍ରମରେ ଆମ ପ୍ରଥମ ଶ୍ରୋତାଙ୍କର ଅନୁରୋଧର ଗୀତ। ପୁରୀ ଦୋଳ।

ଧନ୍ୟବାଦ ଆମର ଶ୍ରୋତା ମାମାଲି ମହାପାତ୍ରଙ୍କୁ। ଆଶା କରୁଛୁ ନିଜ ମନ ପସନ୍ଦର ଗୀତ ଶୁଣି ଆପଣ ନିଶ୍ଚୟ ଖୁସି ହୋଇଥିବେ। ଶ୍ରୋତା ବନ୍ଧୁ, ଆଷାଢ଼ ମାସରେ ଆଗମନ ହୁଏ ବର୍ଷାର। ଶୁଷ୍କ ଭୂମିରେ ବର୍ଷାର ପ୍ରଥମ ଅସରା ପଡ଼ିବା ମାତ୍ରେ ମାଟିର ମିଠା ସୁଗନ୍ଧ ଆମ ସଭିଙ୍କୁ ଭଲ ଲାଗେ। କିନ୍ତୁ ଏହି ମାଟିରେ ସେତେବେଳେ ଜାତ ହୁଏ ପ୍ରଜନନ ଶକ୍ତି। ସେଥିପାଇଁ ଏହି ସମୟରେ ଧରଣୀ ରାଣୀକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। କୁହାଯାଏ କୁମାରୀ କନ୍ୟାମାନେ ରଜସ୍ୱଳା ନାରୀର କର୍ତ୍ତବ୍ୟ ସମ୍ପାଦନ ପାଇଁ ତାଲିମ ପାଆନ୍ତି। ଭୂଇଁରେ ଚାଲନ୍ତି ନାହିଁ, ତିନି ଦିନ ଯାଏ ସ୍ନାନ କରନ୍ତି ନାହିଁ, ପିଠା ଏବଂ ଫଳମୂଳ ଖାଇ ରହନ୍ତି।

ଭବିଷ୍ୟତରେ ସେମାନେ ସୁସ୍ଥ ସବଳ ସନ୍ତାନର ଜନନୀ ହେବେ ବୋଲି ଅଭିଳାଷ କରନ୍ତି। ପୂର୍ବରୁ ପୋଡ଼ ପିଠା ତିଆରି ହୋଇ ରହିଥାଏ, ଆଉ ରଜ ପାଇଁ ଭୁଜା ଭଜାଯାଏ। ଯେତିକି ଖିଆଯାଏ ସେତିକି ବଣ୍ଟାଯାଏ। ଖାଇବା ଆଉ ବାଣ୍ଟିବାରେ ଯେତିକି ଆନନ୍ଦ, ଗାଇବା ଆଉ ଖେଳିବାରେ ବି ସେତିକି ଆନନ୍ଦ। ନୂଆ ଲୁଗା ପିନ୍ଧି ଖେଳରେ ମାତିବାରେ ପୁଣି ତାଠାରୁ ଅଧିକ ମଉଜ। ଆମ ଦେଶ କୃଷି ପ୍ରଧାନ ଦେଶ, ଆମ ସଭ୍ୟତା ବି କୃଷି ପ୍ରଧାନ ସଭ୍ୟତା। ତେଣୁ ବର୍ଷାର ଦେବତା ଇନ୍ଦ୍ର ଆମର ପୂଜ୍ୟ, ଫସଲ ଆଉ ଧନର ଠାକୁରାଣୀ ଲକ୍ଷ୍ମୀ ଆମର ମା। ଆଷାଢ଼ ମାସରେ ମାଟି ସହିତ ମେଘର ମିଳନ, ତାପରେ ମାଟିରୁ କେତେ ପ୍ରକାରର ଫସଲ ଉତ୍ପନ୍ନ ହୁଏ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ କାମର ଅୟମ ଆରମ୍ଭ ପୂର୍ବରୁ ମାଟିକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ସୃଷ୍ଟି। କୁମାରୀ କନ୍ୟାମାନେ ଯେମିତି ପୃଥିବୀ ବକ୍ଷରେ ପଦାଘାତ ନ କରିବେ, ସେଥିପାଇଁ ଗୁଆ ଖୋଳ, କଦଳୀ ବାସଙ୍ଗା ଆଉ ଚପଲ ପିନ୍ଧି ଚାଲନ୍ତି, ଖାଲି ଗୋଡ଼ରେ ଚାଲନ୍ତି ନାହିଁ। ରଜ ସଂକ୍ରାନ୍ତି ଦିନ ବଡ଼ି ସକାଳୁ ଘରର ଚାରିପାଖେ ଗୋବର ଦିଆଯାଏ। ବର୍ଷା ଦିନେ ଗାତରେ ପାଣି ପଶିଲେ ଆଶ୍ରୟ ନ ପାଇ ସାପ ଘର ଭିତରକୁ ଆସିବାର ସମ୍ଭାବନା ଥାଏ, ଆଉ ତାର ବାରଣ ପାଇଁ ଏହି ସାପୁଆ ଗୋବର ଦେବାର ବିଧି ଅଛି। ସତରେ ଶ୍ରୋତା ବନ୍ଧୁ, ଆମ ପୂର୍ବ ପିଢ଼ିଙ୍କର ବୁଦ୍ଧିକୁ କୋଟି କୋଟି ପ୍ରଣାମ। ଆମ ପର୍ବପର୍ବାଣୀର ଆରମ୍ଭ ହିଁ ଆନନ୍ଦ ଦେବା ପାଇଁ, କାରଣ କୃଷି କର୍ମ ଖୁବ୍ କଠିନକର ଆଉ ଶ୍ରମସାଧ୍ୟ ବି। ତା ପୂର୍ବରୁ ଏଇ ରଜ ପର୍ବ ଯେ କେବଳ ଉତ୍ସାହ ଆଉ ଶକ୍ତି ଦେବା ପାଇଁ ହେଇଥାଏ, ସେ କଥା ମଧ୍ୟ ଆମେ ଅନୁମାନ କରିପାରିବା। ଚାଉଳ, ନଡ଼ିଆ, ଗୁଡ଼ ସହିତ ଅଦା, ଜୁଆଣୀ ଭଳି ମସଲା ମିଶାଇ ହୋଇଥାଏ ପୋଡ଼ ପିଠା, ଯାହା ଖାଇବାକୁ ଖୁବ୍ ରୁଚିକର। ଆମ ସଂସ୍କୃତିର ଦେବତା ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଏହି ପୋଡ଼ ପିଠା ପ୍ରତିଦିନ ଭୋଗ ହେବାର ପରମ୍ପରା ଅଛି। ସତରେ ପୋଡ଼ ପିଠାର ବାସ୍ନାରେ କିଏ ବା ନିଜ ଲୋଭକୁ ନିୟନ୍ତ୍ରଣ କରି ରଖିପାରିବ? ତାହେଲେ ଶ୍ରୋତା ବନ୍ଧୁ, ଆପଣ ପୋଡ଼ ପିଠା ଖାଇଲେନ ନା ନାହିଁ? ତେବେ ପୋଡ଼ ପିଠାର ମିଠା ସ୍ୱାଦ ସହିତ ଚାଲନ୍ତୁ ଏବେ ଶୁଣିନେବା ଆମ ଶ୍ରୋତାଙ୍କର ମନପସନ୍ଦ ଗୀତ। ପୁରୀ ତାଳପଣିଆରୁ ସପନ ଗଛାୟତ ଅନୁରୋଧ କରିଛନ୍ତି କେଉଁ ଦୁନିଆରୁ ଆସିଲା ବନ୍ଧୁ ଚଳଚ୍ଚିତ୍ରର ଏହି ଗୀତଟି ତପୁ ମିଶ୍ରଙ୍କ କଣ୍ଠରେ।

ଧନ୍ୟବାଦ ଆମର ଶ୍ରୋତା ସପନ ଗୋଛାୟତଙ୍କୁ। ଆଶା କରୁଛୁ ଆପଣଙ୍କ ସହିତ ଆମର ଶ୍ରୋତା ମଧ୍ୟ ରଜ ପର୍ବର ଏହି ଖାସ୍ ଗୀତଟି ଶୁଣି ନିଶ୍ଚୟ ଖୁସି ହୋଇଥିବେ। ତେବେ ଶ୍ରୋତା ବନ୍ଧୁ, ଆଜିର କଥାବାର୍ତ୍ତାରୁ ଆଶା କରୁଛି ଆପଣ ଜାଣିପାରୁଥିବେ ଯେ ଆମର ରଜ ପର୍ବ କେବଳ ନୂତନ ବସ୍ତ୍ର, ରଜ ଦୋଳି ବା ପିଠା ମିଠାରେ ସୀମିତ ନୁହେଁ। ଏହା ପଛରେ ରହିଛି ଆମ ଧରିତ୍ରୀ ମାଆକୁ ସମ୍ମାନ, ନାରୀ ଜାତିକୁ ସମ୍ମାନ, ତା ସହିତ କୃଷି ଓ କୃଷକ ଭାଇ ଭଉଣୀମାନଙ୍କ ପାଇଁ ସମ୍ମାନ ସହିତ ଆନନ୍ଦ ଉଲ୍ଲାସର ଆରାମ କରିବାର ଦିନ। ସତରେ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଏହି ରଜ ପର୍ବ ପାଳନ ପାଇଁ ଚାହିଁ ବସିଥାନ୍ତି ରାଜ୍ୟବାସୀ। ରଜ ତିନି ଦିନ ମାନେ ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ କହିଥାଉ। ଏହି ତିନି ଦିନ ପାଳନ କରିବା ପାଇଁ ଓଡ଼ିଶାର ଝିଅ ବୋହୂମାନେ ସବୁ କାମ ସାରି ସଜବାଜ ହେବାରେ ଲାଗି ପଡ଼ନ୍ତି। ନୂଆ ଲୁଗା ପିନ୍ଧି, ପାଦରେ ଅଳତା ଲଗାଇ, ମୁଣ୍ଡରେ କୁଙ୍କୁମ ଲଗାଇ ବିଭିନ୍ନ ସ୍ଥାନ ଦେଖିବାକୁ ଦଳ ଦଳ ହୋଇ ବୁଲି ବାହାରନ୍ତି, ଆଉ ଦୋଳି ବାନ୍ଧି ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଛି ରଜ, ଆସିଛି ରଜ ଲୋଘେନି ନୂଆ ସଜ ବାଜ, ଗୀତ ଗାଇ ଗାଇ ଆନନ୍ଦରେ ଝୁଲନ୍ତି। ଏଇ ତିନି ଦିନ ରନ୍ଧା ବଢ଼ା, କଟାବଟା ଏଇଭଳି ଘର କାମରୁ ସମ୍ପୂର୍ଣ୍ଣ ବିଶ୍ରାମ ମିଳେ, କାରଣ ଝିଅ ବୋହୂମାନେ ଏହି ରଜସ୍ଥଳ ସମୟରେ ଶରୀର ପାଇଁ ବିଶ୍ରାମ, ମନ ପାଇଁ ଆନନ୍ଦ, ଆଉ ଭବିଷ୍ୟତ ପାଇଁ ସ୍ୱପ୍ନ ଥିଲେ ହିଁ ପୃଥିବୀ ଯେପରି ଶସ୍ୟଶ୍ୟାମଳା ହେବ, ମଣିଷର ସାଂସାରିକ ଜୀବନଯାପନ ମଧ୍ୟ ସ୍ୱଚ୍ଛଳ ହେବ ବୋଲି କୁହାଯାଏ। ତେବେ ପ୍ରାୟତଃ ଲୋକ ଭାବିଥାନ୍ତି ରଜ କେବଳ ନାରୀମାନଙ୍କର ପର୍ବ, ଝିଅ ବୋହୂମାନଙ୍କର ପର୍ବ, କିନ୍ତୁ ରଜ ପର୍ବ ତ ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ ପାଇଁ, କାରଣ ଏହି ପର୍ବରେ ସ୍ତ୍ରୀ ପୁରୁଷ ଉଭୟେ ବିଶ୍ରାମ ନିଅନ୍ତି। ପୁରୁଷମାନେ ମଧ୍ୟ ନାନା ପ୍ରକାରର ଖେଳ କୌତୁକରେ ସମୟ ଅତିବାହିତ କରନ୍ତି। ତେବେ ଆମ ପରମ୍ପରା ସହିତ ବୈଜ୍ଞାନିକ କାରଣର ମଧ୍ୟ ମେଳ ଖାଇଥାଏ, କାରଣ ରଜସ୍ଥଳା ସ୍ତ୍ରୀର ସାଧାରଣତଃ ଉତ୍ତାପ ଅଧିକ ଥାଏ, ତେଣୁ କୁହାଯାଏ ବେଶୀ ଅମ୍ଳରସ ହେଲେ ତାହା ସନ୍ତାନ ପାଇଁ ହାନିକାରକ। ଶରୀର ପାଇଁ ଯେତିକି ଅମ୍ଳଜାତୀୟ ଖାଦ୍ୟ ଦରକାର, ତାର ଦୁଇଗୁଣ କ୍ଷାର ଜାତୀୟ ଖାଦ୍ୟ ଦରକାର, ତେଣୁ ରଜସ୍ଥଳା ସ୍ତ୍ରୀ ଫଳମୂଳ ଖାଇବା ହିତକର ବୋଲି କୁହାଯାଏ। ଏହିସବୁ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ ରଜ ପର୍ବ କେବଳ ଆମ ସଭିଙ୍କ ପାଇଁ ଆନନ୍ଦଦାୟୀ ପର୍ବ ନୁହେଁ, ଝିଅମାନଙ୍କର ଦୋଳି ଖେଳିବା ପାଇଁ ଅବସର ନୁହେଁ, ପିଠା ସଂଗ୍ରହର ବେଳା ନୁହେଁ, ବରଂ ସମସ୍ତଙ୍କ ମନ, ପ୍ରାଣ ଆଉ ଶରୀର ପାଇଁ ଆମୋଦକାରୀ ଅବସରଟିଏ ମଧ୍ୟ। ତେଣୁ ଏହି ରଜ ପର୍ବ କେବଳ ପରମ୍ପରା ଅନୁମୋଦିତ ନୁହେଁ, ବିଜ୍ଞାନ ସମ୍ମତ ମଧ୍ୟ। ତେବେ ଶ୍ରୋତା ବନ୍ଧୁ, ହର୍ଷ ଉଲ୍ଲାସରେ ଆପଣ ପାଳନ କରନ୍ତୁ ଏହି ରଜ ପର୍ବ, ଆଉ ତା ସହିତ ଆସନ୍ତୁ ଶୁଣିନେବା ଆମ କାର୍ଯ୍ୟକ୍ରମରେ ଆମ ଶ୍ରୋତାଙ୍କ ଅନ୍ତିମ ଅନୁରୋଧର ଗୀତ। ପୁରୀ କୁଣ୍ଢେଇ ବେଣ୍ଟା ସାହିରୁ ପ୍ରଶାନ୍ତ କୁମାର ପ୍ରଧାନ ଅନୁରୋଧ କରିଛନ୍ତି ପହିଲି ରଜ ଚଳଚ୍ଚିତ୍ରର ଏହି ଗୀତଟିଏ।

ଶ୍ରୋତା ବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ହିଲ୍ଲୋଳର ପୁନଃ ପ୍ରସାରଣ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଶୁଣିଲେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମର ରେକର୍ଡିଂ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମର ରେକର୍ଡିଂ। ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଜଗନ୍ନାଥଙ୍କ ଭଜନ।
2: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ ସ୍କୁଲ ପାଖ, Unit 8, SIRD ପରିସର, ଭୁବନେଶ୍ୱର।
3: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
4: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢୀକରଣ,
3: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢୀକରଣ,
4: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
3: ବିକାଶର ଧାରା ଓଡ଼ିଶା ସାରା।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଜଗନ୍ନାଥଙ୍କ ଭଜନର କାର୍ଯ୍ୟକ୍ରମ। ଆଜିର ପ୍ରଥମ କଣ୍ଠଶିଳ୍ପୀ ସୋନୁ ନିଗମ, ଶିଳ୍ପୀଙ୍କ କଣ୍ଠରେ ନାରାୟଣ ସିଂଙ୍କ ଗୀତ ରଚନାରେ ଶୁଣିନେବା ଏହି ଭଜନଟି।